ଆକାଶବାଣୀ ଭବାନୀପାଟଣ, ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ 14 ଦିନ 2026 ମସିହା ଅଗଷ୍ଟ ମାସର 5 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 103.3 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ଚଉତିରିଶ ସେକେଣ୍ଡ।

0: sector needs. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ରାଧାମଣି ମହାପାତ୍ର କବି ସୂର୍ଯ୍ୟଙ୍କ ଗୀତ ରଚନାରୁ ଦୀନବନ୍ଧୁ ଦୟିତାରୀ ଦୁଃଖ ନଗଲା ମୋହରୀ ହେଲକି ନିଷ୍ଠୁର ଚିତ୍ତ ନୀଳା ଜଳେ ବିଜେ କରି

ଜଗତ କରତନାଥ ମିଛେ ହରି ବୋଲାଇଛ, ଅନ୍ତରେ କପଟ ରଖି କୀର୍ତ୍ତିରେ ଦାତା ହୋଇଛ। ଏଥର ଶୁଣନ୍ତୁ କବି ସୂର୍ଯ୍ୟଙ୍କ ଗୀତରଚନାରୁ ଗାଇଛନ୍ତି ଶିଳ୍ପୀ ଭିକାରୀ ଚରଣ ବଳ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଗୀତା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ଦୀନକୃଷ୍ଣ। ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ, ଚଉଦ ଭୁବନ ବାରତା ଜଣନ୍ତି, ଚକ୍ରରେ ଛେଦନ୍ତି ଆରତ ନାହିଁ ନାହିଁ ତ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଦନା କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ନାରାୟଣ ରଥ, କବି ସୂର୍ଯ୍ୟଙ୍କ ଗୀତ ରଚନାରୁ। ମଣିମା ଶୁଣିମା ହେଉ ନିବେଦନ ବାଣୀକି, ନୀତିମ ନୟନେ ନାଚୁ ଚକାଡୋଳା ଠାଣିକି।

ପ୍ରାଣ ବାନ୍ଧବ ହେ ଜଣତ ମରମ କଥା ଆଖି ବୁଝି ତୁମ ଚରଣୀ କମଳେ ଥୋଇବି ଟିକିଏ ମଥା। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବୀରେନ୍ଦ୍ର କୁମାର ଭୂୟାଙ୍କ ଗୀତ ରଚନାରୁ ଗାଇଛନ୍ତି ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସୃଷ୍ଟିର ରହସ୍ୟ ସମ୍ପର୍କରେ ମଣିଷ ଅବଗତ ହେବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି। କିଛି ବର୍ଷ ତଳେ ବୃଦ୍ଧାବସ୍ଥା ଓ ମୃତ୍ୟୁକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ଆମେରିକାରେ ଗବେଷଣା ଚାଲିଥିବାର ଖବର ପ୍ରକାଶିତ ହୋଇଥିଲା। କାରଣ ଦର୍ଶାଯାଇଥିଲା, ମଣିଷ ଦେହରେ ଥିବା ଅସଂଖ୍ୟ କୋଷଗୁଡ଼ିକରେ ଧୀରେ ଧୀରେ ଆସ୍ତରଣ ଜମିଯାଉଥିବାରୁ ସେଗୁଡ଼ିକ ଦୁର୍ବଳ ହୋଇପଡ଼ୁଛି ଏବଂ ବୃଦ୍ଧାବସ୍ଥା ସହିତ ମଣିଷ ମୃତ୍ୟୁର ସମ୍ମୁଖୀନ ହେଉଛି। ଜଣେ ଡାକ୍ତର ବନ୍ଧୁଙ୍କ ସହିତ ଏ ସମ୍ପର୍କରେ ଚର୍ଚ୍ଚା କରୁ କରୁ ଏ ଗବେଷଣା କେତେଦୂର ଆଗେଇଛି ଜାଣିବା ପାଇଁ ଚାହିଁଲି। ତା ସହିତ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ହେଲା ପରେ ବି ମଣିଷ କାହିଁକି ଏଯାଏଁ କିଡ଼ନୀ କିମ୍ବା ଲିଭରଟିଏ ପ୍ରସ୍ତୁତ କରିପାରୁନାହିଁ ସେ ସମ୍ପର୍କରେ ପ୍ରଶ୍ନ କଲି। ବନ୍ଧୁ ଜଣକ କହିଲେ, ଗବେଷଣା ସବୁବେଳେ ଜାରି ରହିଛି ଏବଂ ଆଗକୁ ନିଶ୍ଚିତ ଭାବରେ କିଛି ନା କିଛି ବାଟ ବାହାରିବ। ଭାବିଲି ଭଲ କଥା, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରୁ ବଞ୍ଚିଯାଆନ୍ତେ। ମଣିଷ ଆଶାବାଦୀ ଏବଂ ସବୁବେଳେ ଉଦ୍ୟମ ଜାରି ରଖେ କିଛି ନା କିଛି ବାଟ ବାହାର କରିବା ପାଇଁ। ନିକଟ ଅତୀତରେ ଆମେ ଅନେକ ସିନେମା ଦେଖିଛୁ ଯେଉଁଥିରେ କି ଦର୍ଶାଯାଇଛି ଖେଳ ଖେଳରେ କମ୍ପ୍ୟୁଟରରୁ ମଧ୍ୟ ଏଭଳି ମଣିଷ ବାହାରିବ ଯିଏ ପ୍ରାକୃତିକ ମଣିଷ ଭଳି ହସୁଥିବ, କାନ୍ଦୁଥିବ, ଭାବିପାରୁଥିବ ଏବଂ ପ୍ରେମ ମଧ୍ୟ କରିପାରୁଥିବ। ସମ୍ପ୍ରତି ଏହା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସିନେମା ହୋଇପାରେ, କିନ୍ତୁ ମଣିଷ ଯେ ଏଭଳି ଏକ ସ୍ଥିତି ସମ୍ପର୍କରେ କଳ୍ପନା କରିସାରିଛି ଏବଂ ଭବିଷ୍ୟତରେ ଯେ ଏହାର ସଫଳ ରୂପାୟନ ନ ହୋଇପାରିବ କିଏ କହିବ। କିନ୍ତୁ ମଣିଷର କଳ୍ପନା ଜଳ୍ପନା ବାହାରେ ବି ଏମିତି ଏକ ଶକ୍ତି ଅଛି ଯାହାର ସ୍ଥିତିକୁ ସାଧାରଣ ଭାବରେ ଅସ୍ୱୀକାର କରାଯାଇପାରିବ ନାହିଁ। ବିଜ୍ଞାନରେ ବିଶ୍ୱାସ ରଖୁଥିବା ବ୍ୟକ୍ତିବିଶେଷ କିମ୍ବା ନାସ୍ତିକମାନେ ହୁଏତ ରାଜି ନ ହୋଇପାରନ୍ତି ଏବଂ ଏଭଳି ଏକ ଶକ୍ତିର ସ୍ଥିତି ବିପକ୍ଷରେ ଯୁକ୍ତି ବାଢ଼ିପାରନ୍ତି, କିନ୍ତୁ ସେମାନଙ୍କ କଥାକୁ ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ। ବିଶ୍ୱାସ କରାଯାଏ ମହାଶୂନ୍ୟରୁ ଅନ୍ଧକାରରୁ ହିଁ ସୃଷ୍ଟି ଆରମ୍ଭ ହୋଇଛି। ଯୁକ୍ତି ହୁଏ ବୀଜରୁ ଗଛ ନା ଗଛରୁ ବୀଜ, ଅଣ୍ଡାରୁ କୁକୁଡ଼ା ନା କୁକୁଡ଼ାରୁ ଅଣ୍ଡା, କିନ୍ତୁ ମୂଳତତ୍ତ୍ୱ ହେଉଛି ଜୀବନ, ସୃଷ୍ଟି ଓ ସ୍ରଷ୍ଟା। ବୀଜ, ଅଣ୍ଡା, ଗଛ ଓ କୁକୁଡ଼ା ସବୁଠି ଜୀବନ ଅଛି, ଆଉ ଯେଉଁଠି ଜୀବନ ଅଛି ସେଇଠି ସୃଷ୍ଟି ଅଛି, ଏବଂ ବିନା ଏକ ସ୍ରଷ୍ଟାରେ ସୃଷ୍ଟି ସମ୍ଭବ ନୁହେଁ। ଆମେ ଚିତ୍ର କରୁ, ଆବଶ୍ୟକ ସ୍ଥଳେ ବିଭିନ୍ନ ଉପକରଣର ସାହାଯ୍ୟ ନେଉ, ବୃତ୍ତ ଆଙ୍କୁ, କିନ୍ତୁ ଜଣେ ଚିତ୍ରକର ଭାବରେ ଉଦୟ ଓ ଅସ୍ତ ହେଉଥିବା ଲାଲ ସୂର୍ଯ୍ୟକୁ କେବେ ଦେଖିବାକୁ ଚେଷ୍ଟା କରିଛୁ? ଆକାଶରେ ଏ ବୃତ୍ତାକାର ସୂର୍ଯ୍ୟକୁ କିଏ ଆଙ୍କିଛି? ବିଜ୍ଞାନ ବିଗ୍ ବ୍ୟାଙ୍ଗ ଥିଓରିରୁ ସୃଷ୍ଟିରୁ ରହସ୍ୟ ଖୋଜିବା ଆରମ୍ଭ କରେ, କିନ୍ତୁ ସୃଷ୍ଟି କ'ଣ କେବଳ ଏ ପୃଥିବୀକୁ ସୀମିତ? କିଛିଦିନ ତଳେ ମଣିଷ ଈଶ୍ୱରୀୟ କଣିକାର ସନ୍ଧାନ ପାଇଥିଲା ଏବଂ ସୃଷ୍ଟିର ରହସ୍ୟ ଉନ୍ମୋଚିତ ହୋଇଗଲା ବୋଲି ଘୋଷଣା ମଧ୍ୟ କଲା, କିନ୍ତୁ ତାପରେ ସବୁ ବନ୍ଦ। ପୁଣି ଗବେଷଣା ଚାଲିବ, ନୂତନ ତଥ୍ୟ ଓ ରହସ୍ୟ ଉନ୍ମୋଚିତ ହେବ, ଏହା ସ୍ୱାଗତଯୋଗ୍ୟ। କିନ୍ତୁ ମଣିଷର ଶକ୍ତିର ବାହାରେ ଯେ ଆହୁରି ଏକ ପ୍ରଚଣ୍ଡ

0: ଲୁଚି ରହିଛି ତାକୁ ଉପେକ୍ଷା କରିବା ଉଚିତ ହେବ ନାହିଁ। ଏ ବିଶ୍ୱବ୍ରହ୍ମାଣ୍ଡରେ ସାମାନ୍ୟ ଏକ ଗ୍ରହରେ ଜୀବନ ଜିଉଁଥିବା ଜୀବ ହେଉଛି ମଣିଷ। ପୃଥିବୀ ଏକ ପ୍ରକାଣ୍ଡ ସୃଷ୍ଟିର ସାମାନ୍ୟ ଅଂଶବିଶେଷ ମାତ୍ର। ବେଳେବେଳେ କେଉଁ ମୁହୂର୍ତ୍ତରେ ଆକାଶରେ ଘୁରି ବୁଲୁଥିବା ପିଣ୍ଡ ଯେ ଆସି ପୃଥିବୀକୁ ଧୂଳିସାତ କରିଦେବ ଆକଳନ କରିବା ମୁସ୍କିଲ। ଯେଭଳି ବିଗ୍ ବ୍ୟାଙ୍ଗ ସମୟରେ ପିଣ୍ଡ ପଡ଼ି ବଡ଼ ବଡ଼ ଜୀବଙ୍କୁ ଧ୍ୱଂସ କରିବା ସମୟରେ ମଣିଷର ସ୍ଥିତି ନଥିଲା, ଠିକ୍ ସେହିଭଳି କୌଣସି ମୁହୂର୍ତ୍ତରେ ସେ ଯେ ତାର ସ୍ଥିତି ହରାଇବ ଆକଳନ କରିବା କଷ୍ଟ। ତେଣୁ ଏକ ପ୍ରଚଣ୍ଡ ଶକ୍ତିର ଅବସ୍ଥିତିକୁ ତାକୁ ସ୍ୱୀକାର କରିବାକୁ ହେବ। ନିଜର ସାମର୍ଥ୍ୟ ବାହାରେ, ନିୟନ୍ତ୍ରଣ ବାହାରେ ଯେ ଆହୁରି ଏକ ବଡ଼ ଶକ୍ତି ଅଛି ତାକୁ ସ୍ୱୀକାର କରିବାକୁ ହେବ। ତେବେ ଯାଇ ସେ ତାର ଗବେଷଣାରେ, ରହସ୍ୟର ଉନ୍ମୋଚନରେ ସଫଳ ହୋଇପାରିବ।
1: ଶୁଣିଲେ ଚେତନା ଚିନ୍ତନ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଓ ସୁହାସ ମହାନ୍ତି।

ଶ୍ରୀ ଶୁକଦେବ କଳ୍ପର ସ୍ଥିତି ଓ ପ୍ରଳୟ ବର୍ଣ୍ଣନା କରିଛନ୍ତି। 4000 ଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ, ତାହାପରେ ପ୍ରଳୟ, ତାହାର ପରିମାଣ ବି 4000 ଯୁଗ। ସେତେବେଳେ ତ୍ରିଲୋକ ପ୍ରଳୟରେ ବିଲୀନ ହୋଇଯାଏ, ତାହା ହିଁ ବ୍ରହ୍ମାଙ୍କର ରାତ୍ରି। ଏହାର ନାମ ନୈମିତ୍ତିକ ପ୍ରଳୟ। ଏହି ପ୍ରସଙ୍ଗରେ ଶ୍ରୀ ଶୁକଦେବ ଆତ୍ୟନ୍ତିକ ଓ ପ୍ରାକୃତିକ ପ୍ରଳୟର ସ୍ୱରୂପ ବର୍ଣ୍ଣନା କରିଛନ୍ତି। ଉପସଂହାରରେ ଶ୍ରୀ ଶୁକଦେବ ଏହି ସୂତ୍ରରେ ଅଖିଳ ଜଗତର ସୃଷ୍ଟିକର୍ତ୍ତା ଓ ସବୁ ପ୍ରାଣୀଙ୍କ ଆଶ୍ରୟ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା କଥା ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକମାଳା ଭୁବନେଶ୍ୱର ଆଶ୍ରାନ ମୂଲ ହେବା। 7 ତାରିଖ ତକ ହେବାର୍କେ ଥିବା ଏହି ଶିକ୍ଷା କ୍ଷେତ୍ର ବୈଠକମାଳାତି 11 ବ୍ରିକ୍ସ ସଦସ୍ୟ ଦେଶର 8 ଶିକ୍ଷାମନ୍ତ୍ରୀଙ୍କ ସହିତ 40 ବରିଷ୍ଠ ପଦାଧିକାରୀ, ଭାରତ ସରକାରଙ୍କ ପଦାଧିକାରୀ ଆର୍ ଅଲଗା ଅତିଥିମାନଙ୍କୁ ମିଶାଇକରି ମୋଟ 200 ଅତକା ପ୍ରତିନିଧି ଭାଗ ନେବେ। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ଜନକୈନ୍ଦ୍ରିକ ଆଉ ମାନବ କଲ୍ୟାଣ ପ୍ରାଥମିକତା ଦୃଷ୍ଟିଭଙ୍ଗୀକେ ଆଧାର କରିକି ବିଶ୍ୱସ୍ତରୀୟ ଆହ୍ୱାନମାନଙ୍କର ମୁକାବିଲା ଲାଗି ସହନଶୀଳତା, ପାରସ୍ପରିକ ସହଯୋଗ ଆଉ ସ୍ଥାୟୀ ବିକାଶକେ ବରକସ କରବାର। ଇନ ଜନେଇ ଦିଆଯାଇପାରେ ଯେ 2006 ବ୍ରିକ୍ସ ସମ୍ମିଳନୀ ଭିନ୍ ଭିନ୍ ରାଷ୍ଟ୍ରମାନଙ୍କେ ହେଉଥିବା ବେଳେ ଇ ବଛର ଭାରତନ ଏ ସମ୍ମିଳନୀ ହେଉଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3-ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନେ ଆଜି ବ୍ରହ୍ମପୁରନୁ ଗୋଟେ ଖାସ୍ ଟ୍ରେନ୍ଥି ଭୁବନେଶ୍ୱରକେ ଫେରିବେ। ତାର ଆଗନୁ ରାଷ୍ଟ୍ରପତି ଆଜି ସକାଳ ବେଳା ବ୍ରହ୍ମପୁର ଧବଳେଶ୍ୱର ପୀଠନ ଖାସ୍ ପୂଜାର୍ଚ୍ଚନା କରିଛନ୍। ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବର୍ଡ଼ ପ୍ରଭାବୀ ଜିଲ୍ଲାମାନଙ୍କେ ଜରୁରୀ ଦରବ ସହସ୍ତି ମିଲ୍ବାର ଆଉ ଦରଦାମ ନିୟନ୍ତ୍ରଣ ଉପରେ ଜୋର୍ ଦେଇକରି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କର ଅଧ୍ୟକ୍ଷତାତି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ପରାମର୍ଶ ହୋଇଥିବା ବୈଠକଟି ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ଆଉ ସବୁ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଆବାସୀ ଜରିଆ ଯୋଗ ଦେଇଥିଲେ। ଇତାର ସହିତ ବୈଠକଟି ଖାଦ୍ୟ ସୁରକ୍ଷା ଯୋଜନା ଅଧୀନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷାର ଚାଉଲ କୋଟା ଆଉ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ମାସର କିରୋସିନି କୋଟାକେ ଠିକ୍ ସମୟଥି ଉଠାବାର ଆଉ ବାଣ୍ଟବାର ବାବଦେ ବିଲ୍ ସମୀକ୍ଷା କରାଯାଇଛି। ଏବେ ଅଗଷ୍ଟ 15 ତକ ଏସବୁ କାମ ଶେଷ କରବାରକେ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକେ ଅତକା ବର୍କସ୍, ଗୁଣାତ୍ମକ ଆଉ ଜନକଲ୍ୟାଣକାରୀ କରିବା ଲାଗି ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟ ସରକାର 10 ପ୍ରମୁଖ ସଂସ୍ଥା ସାଙ୍ଗେ ଜରୁରୀ ସହମତି ପତ୍ର ସ୍ୱାକ୍ଷର କରିଛନ୍। ଏହି ଚୁକ୍ତିମାନଙ୍କର ଜରିଏ ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ଜରୁରୀକାଳୀନ ଚିକିତ୍ସା, ଆୟୁର୍ବେଦ, ପରୀକ୍ଷାଗାର ମାନ୍ୟତା, ସ୍ୱାସ୍ଥ୍ୟ ପ୍ରଶାସନ କ୍ଷେତ୍ରଟି ଗୋଟିଏ ନୂଆ ଯୁଗମୂଲ ହେବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସାଇବର ଅପରାଧର ସଠିକ୍ ମୁକାବିଲା, ଡିଜିଟାଲ ଫରେନ୍ସିକ୍ଟି ଦକ୍ଷତା ବଢ଼ାବାର ଆଉ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକେ ଅତକା ବରକସ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ସିଆଇଡି କ୍ରାଇମ୍ ବ୍ରାଞ୍ଚ ଆଉ ଭୁବନେଶ୍ୱର ରାଷ୍ଟ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ NFSU ଭିତରେ ଗୋଟିଏ 5-ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଉପସ୍ଥିତି, କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଉ NFSU କ୍ୟାମ୍ପସ୍ ନିର୍ଦ୍ଦେଶିକା ଡକ୍ଟର ପୂର୍ବୀ ପୋଖରିଆଲ ଏହି ବୁଝାମଣାପତ୍ରଟି ସ୍ୱାକ୍ଷର କରିଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଗର ଅଧ୍ୟକ୍ଷତା

ଘଣ୍ଟା 45 ମିନିଟ୍ରେ। ସକାଳ 9ଟାରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30ରେ ଓଡ଼ିଆ କଥାଚିତ୍ରର ଗୀତ, ପୂର୍ବାହ୍ନ 10:10ରେ ରହିଛି ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା, ଦିନ 12ଟାରେ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶିଳ୍ପୀ ଧ୍ରୁବଚରଣ ବିଶ୍ୱାଳ ଏବଂ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30ରେ। ଶିଳ୍ପୀମାନେ ହେଲେ ସୁଭାଷ ଦାସ, ତୃପ୍ତି ଦାସ, ଦେବାଶିଷ ମହାପାତ୍ର, ସୁମିତା ଗରାବଡ଼ୁ ଓ ସୁହାସ ମହାନ୍ତି। ଚାଷର କଥା ଦିନ 1:10ରେ, ଦିନ ଗୋଟେ 20 ମିନିଟ୍ରେ ଶୁଣିବେ ଶକ୍ତିରୂପା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45ରେ। ଅପରାହ୍ନ 5ଟାରେ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30ରେ। ଏଥିରେ ଶୁଣିବେ ଖେଳ ଓ ଖେଳାଳି, ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ମୋ ଦେଶ ସନ୍ଧ୍ୟା 6:30ରେ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କେଉଁଝର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦେଉ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରହିଛି ରାତି 7:30ରେ। ରାତି 8:00ରେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15ରେ। ରାତି 8:30ରେ ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍, ରାତି 9:15, ରାତି 9:30ରେ ଚର୍ଚ୍ଚା କା ବିଷୟ ହେ, ଏବଂ ରାତି 10:00ରେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ଏ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୂର୍ବାହ୍ନ 10:30 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପକ୍ଷ ବିମାନ ଥିବା ଗାଡ଼ିଗୁଡ଼ିକୁ ଇନ୍ଧନ ନ ଦେବା ନେଇ ଏକ ପରୀକ୍ଷାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟରଯାନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡ଼ିର ବୈଧ ତୃତୀୟ ପକ୍ଷ ବୀମା ରହିବା ବାଧ୍ୟତାମୂଳକ। ତେବେ ଏହାର ଅନୁପାଳନକୁ ନିଶ୍ଚିତ କରିବା ନେଇ ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 2024-25 ଆର୍ଥିକ ବର୍ଷର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ ଦେଶର ସଡ଼କପଥଗୁଡ଼ିକରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ପାଖାପାଖି 56% ଗାଡ଼ିରେ ତୃତୀୟ ପକ୍ଷ ବିମାନ ଥିବା ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍, ପୁନରୁଦ୍ଧାର ଏବଂ ସ୍ୱାସ୍ଥ୍ୟସେବାକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗର୍ଗ କହିଛନ୍ତି,
1: କେମିତି ବର୍ତ୍ତମାନ ଏହି ଷ୍ଟେଜ୍ ଅଛି ଯେ ଆମେ କେମିତି ରେଷ୍ଟୋରେସନ୍ କରିବା, ଆଉ ଯଦି କୋଉ ଜାଗାରେ ବ୍ରିଜ୍ ହେଇଥିଲା ତାକୁ କେମିତି ତୁରନ୍ତ ଆମେ ରେଷ୍ଟୋର କରିବା, ଯୋଉ ଜାଗାରେ ପାଣି ବର୍ତ୍ତମାନ ବି ଭର୍ତ୍ତି ହେଇକରି ଅଛି କେମିତି ତାର ନିଷ୍କାସନ କରିବା, ତାପରେ ଯଦି ହେଲ୍ଥର ଇସ୍ୟୁଜ୍ ଉଠୁଛି କି ଫର୍ଡର୍ର ଇସ୍ୟୁଜ୍ ଉଠୁଛି, ଏସବୁ ଉପରେ ବର୍ତ୍ତମାନ ଡିସ୍କସ୍ କରିବା।
0: ଚିଲିକା ହ୍ରଦ, କାଳିଜାଇ ପୀଠ ଏବଂ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶର ରୂପରେଖ ପ୍ରସ୍ତୁତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଚିଲିକାର ଉନ୍ନତିକରଣ ପାଇଁ ବୈଠକରେ ସମୀକ୍ଷା କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଚିଲିକାକୁ ଆକର୍ଷଣୀୟ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଯୁକ୍ତ 2 ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହାର ଆଧାରରେ ପୁନଃ ନାମଲେଖା ଏବଂ ପୁନଃ ପରୀକ୍ଷା ଖାତା ମୂଲ୍ୟାଙ୍କନ ସଂକ୍ରାନ୍ତ ଆବେଦନ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଗୋଟିଏ ବିଷୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ 200 ଟଙ୍କା ଦେୟ ଦାଖଲ କରି ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ। ନିଟ୍ UG ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 12 ଅପରାହ୍ନ 3 ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କର ବୈଷୟିକ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟରେ ଅନ୍ଲାଇନ୍ କମ୍ପ୍ୟୁଟର ପ୍ରଶିକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ 3-4 ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଚତୁର୍ଥ ମନୋନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଆର୍ଥିକ ବର୍ଷରେ ମାଛ ଚାଷର ବିକାଶ ଏବଂ ଚାଷୀଙ୍କ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ବ୍ରହ୍ମକୁମାରୀ ସେବାକେନ୍ଦ୍ରଠାରେ ନିଶାମୁକ୍ତ ଭାରତ ଏବଂ ସ୍ପନ୍ଦନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାମୁକ୍ତ ଭାରତ ଗଠନରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ୱାନ ଦିଆଯାଇଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ଆଜି ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ, ଆଜି ରହିଛି ଆଲୋଚନା।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକ ମାଳା ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକ। ସଂସ୍କୃତି ବୈଠକ ହେବ ଭୋପାଳରେ। ନିଟ୍ ସ୍ନାତକ କାଉନ୍ସେଲିଂ ଲାଗି ଆଜିଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏବଂ ଆଜି ପୂର୍ବାହ୍ନରେ ସର୍ବଶେଷ ରେପୋ ରେଟ୍ ଘୋଷଣା କରିବ ଆର୍ବିଆଇ। ସାଇବର ଠକେଇ ସହିତ ଜଡ଼ିତ ମ୍ୟୁଲ୍ ଆକାଉଣ୍ଟ ଓ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ପରିଚାଳନା ସମ୍ପର୍କିତ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବା ଏସ୍ଓପି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଏସ୍ଓପିକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହାଇକୋର୍ଟଗୁଡ଼ିକର ରେଜିଷ୍ଟ୍ରାର ଜେନେରାଲମାନଙ୍କୁ ଯୋଗାଇ ଦେବାକୁ କହିଛନ୍ତି। ସେହିଭଳି ଡିଜିଟାଲ୍ ଠକେଇ ମାମଲାଗୁଡ଼ିକୁ ପରିଚାଳନା କରିବା ପ୍ରକ୍ରିୟାକୁ ଅଧିକ ଉନ୍ନତ କରିବା ତଥା ଠକେଇ ହୋଇଥିବା ଅର୍ଥର ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଅଭିଯୋଗଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଆଇନ କାର୍ଯ୍ୟକାରୀ ସଂସ୍ଥା ଏବଂ ବ୍ୟାଙ୍କଗୁଡ଼ିକୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିସହିତ ଅଭିଯୋଗ ସମାଧାନ ଓ ଅର୍ଥ ପୁନରୁଦ୍ଧାର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2021 ଏପର୍ଯ୍ୟନ୍ତ ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଳାତକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଧିକ କଠୋର କରିବା ଉଦ୍ଦେଶ୍ୟରେ ପଳାତକ ଅର୍ଥନୈତିକ ଅପରାଧ ଆଇନ 2018 ସରକାର କାର୍ଯ୍ୟକାରୀ କରିଥିଲେ। ଭାରତ ଏଭଳି ଅପରାଧୀଙ୍କ ବିରୋଧରେ ଲଢ଼େଇ କରିବା ଲାଗି ଏକ ସମନ୍ୱିତ ଗୁଇନ୍ଦା ଭିତ୍ତିକ ତଥ୍ୟ ଆଧୁନିକ ଜ୍ଞାନକୌଶଳ ପରିଚାଳିତ ମଡେଲ ବିକଶିତ କରିଛନ୍ତି। ମନ୍ତ୍ରଣାଳୟ କହିଛି 2014 ମସିହା ପୂର୍ବରୁ ଭାରତ 37 ଦେଶ ସହିତ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ତେବେ ଆର୍ଥିକ ହେରଫେର ମାମଲାରେ ପଳାତକମାନଙ୍କୁ ମୁକାବିଲା କରିବା କିମ୍ବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ସମ୍ପର୍କରେ କୌଣସି ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇନଥିଲା। 2004-2013 ମଧ୍ୟରେ ଭାରତ ବାର୍ଷିକ ହାରାହାରି 4 ପଳାତକଙ୍କୁ ପ୍ରତ୍ୟର୍ପଣ କରାଇବାରେ ସଫଳ ହୋଇଥିବା ବେଳେ 110 ଏ ସମ୍ପର୍କିତ ଅନୁରୋଧ ବିଚାରାଧୀନ ରହିଥିଲା। ପୂର୍ବ ସରକାରଗୁଡ଼ିକର ନିକଟରେ ଏ କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବାବେଳେ ବର୍ତ୍ତମାନର ସରକାର ପଳାତକମାନଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ଏକ ଜାତୀୟ ପ୍ରାଥମିକତା ଭାବେ ବିବେଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୂର୍ବାହ୍ନ 10:30 ବ୍ରହ୍ମପୁରରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକମାଳା ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେବ। ଆସନ୍ତା 7 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିସହିତ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତୃତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ମଧ୍ୟପ୍ରଦେଶର ଭୋପାଳରେ ଆରମ୍ଭ ହେବ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ସୂଚନା ଅନୁଯାୟୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଓ କେତେକ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରତିନିଧିମାନେ ଆଲୋଚନା କରିବେ। ଭାରତର ଅଧ୍ୟକ୍ଷତାରେ ସାଂସ୍କୃତିକ ଭାଗିଦାରୀ ଏବଂ ସମାବେଶୀ ବ୍ୟବସ୍ଥାର ସଶକ୍ତିକରଣ ସହିତ ସଂସ୍କୃତି ମାଧ୍ୟମରେ ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଏହି ବୈଠକ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ନିଟ୍ ସ୍ନାତକ କାଉନ୍ସେଲିଂ 2026 ଲାଗି ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟ ପଞ୍ଜୀକରଣ ଲାଗି ଆଜିଠାରୁ ଆସନ୍ତା 12 ଅପରାହ୍ନ 3 ପର୍ଯ୍ୟନ୍ତ ଏବଂ ଦେୟ ପ୍ରଦାନ ସେହିଦିନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଅନ୍ଲାଇନ୍ ସୁବିଧା ଉପଲବ୍ଧ ରହିବ। ଆସନ୍ତାକାଲିଠାରୁ 13 ପୂର୍ବାହ୍ନ 11 ମଧ୍ୟରେ ପ୍ରାର୍ଥୀମାନେ ନିଜର ଚଏସ୍ ଫିଲିଂ କରିପାରିବେ।

0: ପ୍ରଥମ ପର୍ଯ୍ୟାୟର ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ଆସନ୍ତା 13-16 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ସହିତ 17 ତାରିଖ ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହି ପ୍ରକ୍ରିୟା ପରେ ଆସନ୍ତା 18-22 ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ମେଡିକାଲ କଲେଜରେ ରିପୋର୍ଟ କରିବାକୁ ଏମ୍ସିସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ, ଚଏସ୍ ଫିଲିଂ ଏବଂ ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସିସି ପୋର୍ଟାଲରେ ସମସ୍ତ ପର୍ଯ୍ୟାୟର ଟ୍ୟୁଟୋରିଆଲ ଭିଡ଼ିଓ ମଧ୍ୟ ଜାରି କରାଯାଇଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନକୁ ସମ୍ପୂର୍ଣ୍ଣ ଏକ ପ୍ରହସନ ବୋଲି ଭାରତ ଅଭିହିତ କରିଛି। ଗତକାଲି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ପ୍ରକ୍ରିୟା ଦ୍ୱାରା ସେମାନେ ପ୍ରକୃତ ତଥ୍ୟକୁ ଲୁଚାଇ ରଖିପାରିବେ ନାହିଁ। ପାକିସ୍ତାନୀ ସେନା ଦ୍ୱାରା ସେଠାରେ ହତ୍ୟା କରାଯିବା ଘଟଣା ଏବଂ ସାଧାରଣ ଜନତାଙ୍କ ପ୍ରତିବାଦ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ରହିଛି। ଚଳିତ ବର୍ଷ ଜୁନ୍ରୁ ଏପର୍ଯ୍ୟନ୍ତ 90ରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇସାରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: पाकिस्तान अधिकृत कश्मीर में यह तथाकथित चुनाव पूरी तरह से एक दिखावा है। वास्तविक स्थिति तो वहां हो रहे जन प्रदर्शन और पाकिस्तानी बलों द्वारा की जा रही निर्मम हत्याओं की है। इस वर्ष जून से अब तक वहां जन प्रदर्शन जो चल रहा है उसमें 90 लोग मारे गए हैं और कई एक अन्य में घायल हुए हैं। पाकिस्तान की सत्ता व्यवस्था ने जनता के असंतोष का जवाब गोली से, संचार बंदी से, धमकी से और दमन से दिया है। इसके लिए उसे जवाबदेह ठहराया जाना चाहिए और विश्व समुदाय को मानव अधिकारों पर पाकिस्तान के पाखंडपूर्ण उपदेशों के इस खोखले मुखौटे के पार वास्तविकता को देखना चाहिए।
0: ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ବର୍ଷ ଫେବୃଆରୀରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ତାରିକ୍ ରହମାନଙ୍କୁ ଭାରତ ଏକ ଦ୍ୱିପକ୍ଷୀୟ ଗସ୍ତ ଲାଗି ଆମନ୍ତ୍ରଣ କରିଛି। ତେବେ ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ବିମ୍ଷ୍ଟେକ୍ର ବର୍ତ୍ତମାନର ଅଧ୍ୟକ୍ଷ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭାରତ ପକ୍ଷରୁ ସ୍ୱତନ୍ତ୍ର ଆମନ୍ତ୍ରଣ କରାଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସାମ୍ବାଦିକ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ସମ୍ମିଳନୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଛି। ଏହି ପ୍ରକ୍ରିୟାରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି।
1: वो एक प्राइवेट मीडिया संस्थान उसका आयोजन कर रहा है। भारत सरकार का इस आयोजन से कोई लेना देना नहीं है और साथ ही साथ वहां पर इस मंच से उठाए गए विषय या उस मंच से बोले गए शब्दों का कोई समर्थन हम नहीं करते हैं, ना हमारा कोई उससे कोई रिश्ता नहीं है।
0: କୃଷି କ୍ଷେତ୍ର ଲାଗି ଇଥାନଲ ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ସର୍ବଭାରତ କିଷାନ ସମନ୍ୱୟ କମିଟି ସହିତ ଆଲୋଚନା ସମୟରେ ସେ କହିଛନ୍ତି, ଏହି କ୍ଷେତ୍ରର ଚାଷୀ କୈନ୍ଦ୍ରିକ ନୀତି ଲାଗି କୃଷକମାନେ ପ୍ରତ୍ୟକ୍ଷ ଭାବେ ଲାଭାନ୍ୱିତ ହୋଇପାରିବେ। ଇଥାନଲ ଦେଶର ଶକ୍ତି ସୁରକ୍ଷାକୁ ଅଧିକ ସଶକ୍ତ କରିବା ସହିତ ଚାଷୀମାନଙ୍କର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହି ଇଥାନଲ ନୀତିକୁ କୌଣସି ଚାଷୀ ସଂଗଠନ ପ୍ରତିରୋଧ କରୁନାହାନ୍ତି ବୋଲି ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ଏହାର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ଆର୍ବିଆଇ ଗଭର୍ଣ୍ଣର ଆଜି ପୂର୍ବାହ୍ନ 10:00 ସର୍ବଶେଷ ରେପୋରେଟ୍ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଗତ ସୋମବାରଠାରୁ ଆର୍ବିଆଇର ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହୋଇଥିଲା। କୋରିଆ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ତନ୍ଭି ଶର୍ମା, କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୌନକ ଚୌହାନ, ସାନି ଦୟାନନ୍ଦ, ତରୁଣ ମାନେପାଲ୍ଲି, ଆକର୍ଷି କାଶ୍ୟପ, ମାଳବିକା ବନ୍ସୁଦ, ଅନମୋଲ୍ଥ ଖାର, ଇଶାରାଣୀ ବାରୁଆ ଏବଂ ତାନ୍ୟା ହେମନ୍ତ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ଇତିମଧ୍ୟରେ ଭାରତୀୟ ଯୋଡ଼ି କ୍ରିଷ୍ଣା ପ୍ରସାଦ ଗାର୍ଗା ଓ ପୃଥ୍ୱୀ କ୍ରିଷ୍ଣାମୂର୍ତ୍ତି ଥାଇଲାଣ୍ଡର ଚଲୋଏମ୍ପନ୍ ଏବଂ ଓରାଫେଲ୍ ଥୋଙ୍ଗସା ଯୋଡ଼ିକୁ 21-16 ଏବଂ 21-18 ପରାସ୍ତ କରି ପୁରୁଷ ଡବଲ୍ସ ବର୍ଗର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସାଇବର ଠକେଇ ସହ ଜଡ଼ିତ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଆର୍ବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକ, ସଂସ୍କୃତି ବୈଠକ ହେବ ଭୋପାଳରେ। ନିଟ୍ ସ୍ନାତକ କାଉନ୍ସେଲିଂ ଲାଗି ଆଜିଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ ଏବଂ ଆଜି ପୂର୍ବାହ୍ନରେ ସର୍ବଶେଷ ରେପୋରେଟ୍ ଘୋଷଣା କରିବ ଆର୍ବିଆଇ। ସମ୍ବାଦ ଶେଷ ହେଲା।
2: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ।

ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ହେଲେ ସୁରେଶ ବଡ଼େକର, ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ଏଥର ପଞ୍ଚାନନ ନାୟକଙ୍କ ଗୀତ ରଚନା ଓ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର।

ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ।

0: శుణంతు చేశారు కథ.
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ପୁଟଲ, ମାଖନାରୁ, ଲଇନି. ତ ଏଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ସେମାନେ ନିଜର ଖାଇବାର୍ ଲାଗ୍ତି ହଉ କି ସେଟା ବ୍ୟବସାୟିକ ଭିତ୍ତିନେ ବି ହଉ, ତାଙ୍କର ଜମିନେ କି ବାୟରନେ ଫଲ ଗଛମାନେ କିଛି ଲଗାଇଥିସନ୍, ଆରୁ ଠିକ୍ ସମୟ ଆସିଗଲେ ସେଟାକେ ବିକି କରି ଦୁଇ ପଇସା ଅଧିକା ଲାଭ ବି ପାଇଥିସନେ, ଯେନ୍ତାକି ଆମ୍ ହେଲା, ଜାମ୍ ହେଲା, ସପେଟା ହେଲା, ଇ ଭଲିଆ. ହେନ୍ତା ଏ ଭିତରେ ଗୁଟେ ଗଛ ତାକେ ଆମେ ବରକୋଳି ବୋଲିକରି କହେସୁଁ, କିଏ କିଏ ଇଟାକେ ବୁଏର ବୋଲିକରି ବି କହେସନେ. ଇଟା ପାଚିଗଲେ ଯେନ୍ତା ସ୍ୱାଦ, କଞ୍ଚା ଖାଇଲେ ବି ତାର ମଜା ଅଧିକା ଅଛେ. ଲୋକମାନେ ଇଟାକେ ଆଚାର କରି ଖାଇବାକେ ବେଶୀ ପସନ୍ଦ କରିଥିସନ୍, ପିଲାଠାନୁ ବୁଢ଼ାପତ୍କେ ସଭେ ଇଟାକେ ପସନ୍ଦ କରିଥିସନେ. ମାତର କଥା ହଉଛି, ଆମର ଚାଷୀ ଦାଦାମାନେ ଏଇଟାକେ ଯଦି ବ୍ୟବସାୟିକ ଭିତ୍ତିନେ କରବାର୍ ଲାଗି ଚାହୁଁଛନ୍ ବୋଇଲେ, ଭଲ କିସମ ମାନେ ଲଗାବେ ବୋଇଲେ ତାର ଲାଭ ପାଇପାରବେ. ତ ଇ ଚାଷ ଯେତେବେଳେ ଆମେ କର୍ମା, ତାର ଲାଗି କେନ୍ତା ଜଳବାୟୁ ଆବଶ୍ୟକ ହେବା, ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା. ଇ ଚାଷ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ନେ ଇ ଚାଷ କରାଯାଇସିଏ. ଯେନ୍ ଜାଗା ମାନକେ ଟାନ ଖରା ଆରୁ ଆର୍ଦ୍ରତା କମ୍, ସେଠାନେ ଇ ବୁଏର ଚାଷ ଭଲ୍ ହେଇପାର୍ସି. ଇଟା ମାତର ଫଲ ଧରବାର ସମିଆତି ଜଳସେଚନର ଆବଶ୍ୟକତା ନିହାତି ପଡ଼ବା. ସେନ୍ତା ଏବେ ଦେଖମା ଇ ଚାଷ ଲାଗି କେନ୍ତା ମାଏ ଟାମକେ ଦରକାର ହେବା, ଇ କଥା ଗୋଟେକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା. ଅଲପ ଖାରିଆ ବାଲିଆ ଦର୍ଶା ମାଇଟ୍ନେ ଇ ଚାଷ ଭଲ୍ ହେଇପାର୍ସି. ଇଟା ମାତର ଆମର ଚାଷୀ ଦାଦାମାନେ ଅଲଗା ଯେନ୍ କେନ୍ସି ମାଇଟ୍ନେ ବି ଇ ଚାଷ୍କେ କରିପାରବେ. ସାଧାରଣ ହିପାସେ ଯେନ୍ ଜମିନେ ଅଲଗା କେନ୍ସି ଫଲ ଚାଷ ନେଇ ହେଇପାରୁଥିବାର ଭଳିଆ ଜମିନେ ଇ ବୁଏର ଚାଷ ଆମର ଚାଷୀ ଦାଦାମାନେ କରିପାରବେ. ସେନ୍ତା ଏବେ ଦେଖମା ଏଥିର୍ ଲାଗି ଭଲ୍ ଭଲ୍ କିସମ ସବୁ କାଁ କାଁଟା ଅଛେ, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନ୍କେ ଜାଣବାକେ ପଡ଼୍ବା. ଇ ଚାଷ୍ ଲାଗି ଭଲ୍ ଭଲ୍ କିସମ ସବୁ ହେଲା ବନାରସୀ, ଗୋଲା, ସେଓ, ସାନାଭରୁ ଦୁଇ, ଉମରାନ, କର୍ତ୍ତା, ଯୋଗିଆ, ମୁଣ୍ଡିଆ, ମାହେରା, ଟିକିଡ଼ି, ପାମେଲି, ପ୍ରୋଲିଫିକ୍, ଛୁହାରା, କେଇଥିଲି, ସାନ୍ଧୁରା, ନର୍ନାଲ, ଦଣ୍ଡନ, ଚେଞ୍ଚଲି, ନାରିକେଲ, ବାଉରିପୁର, ଦୁଧିଆ, କଣ୍ଟାହୀନ ଆରୁ ଇଲାଇଟି, ଇସବୁ. ସେନ୍ତା ଏବେ ଇନର ବଂଶ ବିସ୍ତାର କଥାକେ ଦେଖମା ବୋଇଲେ, ମଞ୍ଜି ଆରୁ ଗଛ ଆମେ ସବୁ ଜାଗାନେ ଦେଖିପାର୍ମା. ମଞ୍ଜି ଗଛ ଅଧିକା ଫଲ ଦଉଥିଲେ ବି ଫଲ ମାନେ ଛୋଟ ରହିସି ଆରୁ ତାର ଗୁଣ ବି କମିଯାଇସି. ସେଥିର୍ଲାଗି କଲମି ବଡ଼ିଂ ବୋଲିକରି ଯାକେ କହେସନ୍, ଇଟାର ଦ୍ୱାରା ସାଧାରଣ ହିପାସେ ଇଟାର ବଂଶ ବିସ୍ତାର କରାଯାଇଥିସିଏ. ରିଙ୍ଗ ବଡ଼ିଂ, ପିଆଜ ବଡ଼ିଂ ଆରୁ ଟି ବଡ଼ିଂ, ଇ ତିନ ପ୍ରକାର ହିପାସେ ବୁଏର ଗଛର କଲମି କରାଯାଇଥିସିଏ. ସେନ୍ତା ସବୁ ମଞ୍ଜିନୁ ଯେ ଗଛ ଉଠ୍ବା ଇଟା ବି ସମ୍ଭବ ନେଇସେ. ଯେନ୍ ମଞ୍ଜି ଶତକଡ଼ା 20 ଭାଗ ନୁନିଆ ପାଣିନେ ବୁଡ଼ି ଯାଇସି ସେଥିନୁ ଏକା ଗଛ ହେଇଥିସିଏ. ସେନ୍ତା ଯଦି ମଞ୍ଜିର ଉପରର ଚୁପା ଫାଟିଥିବା ବୋଇଲେ ସେଟା 3-4 ସପ୍ତାହ ପତ୍କେ ନେଇଯାଇକରି 1 ସପ୍ତାହ ଭିତରେ ଏକା ଗଜା ହେଇଯାଇସିଏ. ସେନ୍ତା ଏବେ ଦେଖମା ଲଗାବାର ଦୂରତା କେତେ ରଖବାକେ ପଡ଼୍ବା ଆରୁ ଗାତର ଆକାର କେତେ ରହେବା, ଇ କଥା ଗୋଟେ ବି ଆମକେ ନିହାତି ଭାବରେ ଜାଣବାକେ ପଡ଼୍ବା. ଯଦି ଆମର ଚାଷୀ ଦାଦାମାନେ ଇନୁ ଭଲ ଲାଭ ପାଇବାକେ ଚାହୁଁଛନ୍ ବୋଇଲେ, ଗଛକେ ଗଛ ଆରୁ ଧାଡ଼କେ ଧାଡ଼ 8 ମିଟର ଦୂରତାନେ ଏନ୍ତା ଲଗାବାକେ ପଡ଼୍ବା. ଗୋଲା ଜାତୀୟ ବୁଏର ଲାଗି 5-6 ମିଟର ଦୂରତା ରଖିକରି ଇଟାକେ ଲଗାମା ବୋଇଲେ ବେଶୀ ଭଲ୍ ରହେବା ଆରୁ ଆମେ ବି ଲାଭେ ରହେମା. 1 ମିଟର ଗୋଲେଇ ଆରୁ 1 ମିଟର ଖାଲ କରିଦେମା ବୋଇଲେ ଇଟା ରହେବା. ଆର କେତେଟା ଜାଗାନେ 60 ସେଣ୍ଟିମିଟର ଗୋଲେଇ ଆରୁ ଗଭୀର ଅଧିକା କରି କରି ବି ଗାତ କରାଯାଇସିଏ. ସେନ୍ତା ଇଟାକେ ଲଗାବାର ସମୟ ହଉଛେ ଜୁଲାଇ ନୁ ଅଗଷ୍ଟ ଆରୁ ଜାନୁଆରୀ ନୁ ଫେବୃଆରୀ, ଇ ଦୁଇଟା ସମୟନେ ଇଟାକେ ଲଗାବାରଟା ସବୁଠାନୁ ଇଟା ବଢ଼ିଆ ସମୟ. ତ ଚାଷୀ ଦାଦାମାନେ ସବୁ କଥାକେ ଠିକ୍ ହିପାସେ ଯଦି ବୁଝିସୁଝି କରି ଆମେ ଇ ବୁଏର ଚାଷ ଲାଗି ଅଟା ଭିଡ଼ମା ବୋଇଲେ ଆମର ଚାଷ ତ ଭଲ୍ ହେବା ଏକା, ତାର ସନେ ସନେ ଇଟାକେ ବିକି କରି ଆମେ 2 ପଇସା ଅଧିକା ଲାଭ ବି ପାଇପାର୍ମା.
0: ଶୁଣିଲେ ଚାଷର କଥା. ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ପୁରାତନ କାର୍ଯ୍ୟକ୍ରମରେ ଛାନ୍ଦ. ପ୍ରଥମେ ଶୁଣନ୍ତୁ ପୁରାତନ ରଚନାରୁ ପଙ୍କଜ ବେହେରାଙ୍କ ପରିବେଷିତ

ଶୁଣୁଛନ୍ତି ପୁରାତନୀ କାର୍ଯ୍ୟକ୍ରମରେ କେତୋଟି ଛାନ୍ଦ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ପୁରାତନ ରଚନାରୁ ପଙ୍କଜ ବେହେରାଙ୍କ କଣ୍ଠରେ।

ପ୍ରଚାର କଲ କାର୍ଯ୍ୟକ୍ରମ ପୁରାତନି ଆଜି ଏଥିରେ ଶୁଣିଲେ କେତୋଟି ଛାନ୍ଦ ଶିଳ୍ପୀମାନେ ଥିଲେ ପଙ୍କଜ ବେହେରା ଶିଶିରା ଦାସ ଓ ଗୀତାରାଣୀ ଦାସ ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଓ ପର୍ପରୀ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ। ପ୍ରଥମେ ଶୁଣନ୍ତୁ କୁମାର ବାପିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୁଲ୍ଲୁ ମିଶ୍ର।

ଏଥର ବସନ୍ତ ରାୟ ଗୀତ ରଚନା ଓ ବୁଲୁ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର।

ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ, ଗାଇଛନ୍ତି କୁମାର ବାପି, ଗୀତ ରଚନା କରିଛନ୍ତି ବସନ୍ତ ରାୟ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୁଲୁ ମିଶ୍ର।

ଶୁଣୁଥିଲେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ କୁମାର ପାପି ଓ ତପ ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ବସନ୍ତ ରାୟ ଓ ବାପୁ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୁଲୁ ମିଶ୍ର।

ରାବଣ ସୀତାଙ୍କୁ ସମ୍ବୋଧନ କରି କହିଲା, ଯୋଗୀ ଠାବରେ ବା ଯୋଗୀ ପାଖରେ ବହୁମୂଲ୍ୟ ରତ୍ନ ଥାଏ ଆଉ ହାତରେ ବନ୍ଧା ହୋଇଥାଏ। ତାହା ଯେବେ ତସ୍କର ବା ଚୋରର ହାତରେ ପଡ଼ିଯାଏ ତେବେ ବଳ ପ୍ରୟୋଗ କରିବା କରଣୀ ବା ଉପାୟ କାହିଁ? ତୋ ଭଳି ରତ୍ନକୁ ମୋଠାରୁ ନେବା ପାଇଁ ରାମର ବଳ ବା କାହିଁ? କ୍ରୋଧ ସହ ବାହୁଡ଼ିଲା ରାବଣ। ବାଟରେ ରାକ୍ଷସୀମାନଙ୍କୁ କହିଲା, ସ୍ନେହରେ କହନ୍ତେ ସୀତା ବସ ନୋହିଲା, ଏବେ ଭୟ ଦେଖାଇ ରହ। ଏହା କହି ବାହୁଡ଼ିବା ପରେ ନିଶାଚରୀ ବା ରାକ୍ଷସୀମାନେ ଭୟଙ୍କର ରୂପ ଧରି ବେଢ଼ିଗଲେ। କହିଲେ, ପଳପଳ କରି ବା ଖଣ୍ଡ ଖଣ୍ଡ କରି ଏହାର ପଳ ବା ମାଂସ ବାଣ୍ଟି ନିଅ। ଏହାର ଶିରରେ ଉପଳ ବା ପଥର ଛେଚି ତାକୁ ତାଡ଼ ବା ଗାତ କର। ଇ ରାଜାତି ରାଜରେ ବସ ହେଲା ନାହିଁ, ଧୈର୍ଯ୍ୟ ଆଉ ବଡ଼ପଣ ଦେଖାଉଛି। ଇଏ ତ ବାୟସୀ ଅର୍ଥାତ୍ କୁଆ, ହଂସର ପ୍ରେୟସୀ ହେବା ଯୋଗ ଏହାର କାହିଁ? ଅଶୀତ ବା କଳା ଚଢ଼େଇ ଶୀତ ବା ଧଳାକୁ କେମିତି ଭଜିବ ବା ଆଶ୍ରା କରିବ? ଶୁକ ବା ଶୁଆ ପରି ଏହାର ବ୍ୟବହାର। ଇଏ ସୁବର୍ଣ୍ଣ ପଞ୍ଜୁରୀରେ ବିଳସନ୍ତା ବା ମଉଜ କରନ୍ତା। ବନରେ ରହିବା ଆଉ ଭବନରେ ରହିବା ଭାବନା ଏହା ପାଇଁ ଏକାଭଳି। ଜଟାଧାରୀ ଭଲା ପଢ଼ାଇଛି ଏ ଶୁଆକୁ। ଭଲା ପଢ଼ାଇଛି ଜଟାଧାରୀ, ଓଡ଼ିଶାର ଏକ ଜନପ୍ରିୟ ଢକ। ଜଟାଧାରୀ ରାମଙ୍କ ଭାବରେ ଭାବିତା ସୀତା ରାକ୍ଷସୀଙ୍କ ପରିହାସ ସତ୍ତ୍ୱେ ଅପରିବର୍ତ୍ତିତା ରହିଛନ୍ତି। ଅସୁରୀମାନେ କହିଲେ, ଖାଲି ରାମ ରାମ ଘୋଷି ବୋଲୁଅଛ, ଏଥିରେ କ'ଣ ବନ୍ଦୀରୁ ମୋକ୍ଷ ହେବ ବା ମୁକୁଳି ପାରିବ? ଆମର ବିବେକକୁ ଆସୁଛି ଯେ ପକ୍ଷୀ, ବନଚାରୀ ବା ବନରେ ବିଚରଣ କରୁଥିବା ସନ୍ନ୍ୟାସୀ, ବାଈ ବା ପାଗଳ ଆଉ ପଶୁ, ଏ ଚାରି ଜାତି ଏକା ଶ୍ରେଣୀର। ସେ ରାକ୍ଷସୀମାନଙ୍କୁ ତ୍ରିଜଟା ବୋଧି ଅର୍ଥାତ୍ ବୋଧ ଦେଇ ସମ୍ଭାଳିଲା। ସୀତାଂଶୁମୁଖୀ ବା ଚନ୍ଦ୍ରମୁଖୀ ସୀତା କହିଲେ, ବରୁଣ ବା ପଶ୍ଚିମ ଦିଗରେ ତରୁଣ ଅରୁଣ ବା ବାଳସୂର୍ଯ୍ୟ ଉଦୟ ହେବା ଦେଖିଛ କି? ଶିଖରୀ ଶିଖେ ବା ପର୍ବତ ଶିଖରରେ ବିନା ଜଳରେ ପଦ୍ମ ବିକଶିଛି କି? ବୁଢ଼ିଆଣୀ ବା ମାଙ୍କଡ଼ସା ସୂତାରେ ହାତୀ ବନ୍ଧା ଯାଇଛି କି? ଏକଥା ହେଲେ ମଧ୍ୟ ବୈଦେହୀର ଚିତ୍ତ ଟଳିବ ନାହିଁ। ଶ୍ରୀରାମ ବିନା କୋଟିଏ କାମଦେବକୁ ସେ ଚାହିଁବ ନାହିଁ। ଏ ତ ପାମର ଛାର, ଏହା କହି ମୌନ ହେଲେ ଜାନକୀ। ବ୍ରହ୍ମା ନାରଦ ପ୍ରଭୃତି ଦେବତା ଲଙ୍କାରେ ସେବା କରିବାକୁ ଆସିଲେ। ବ୍ରହ୍ମା ପଚାରିଲେ, କଥା କ'ଣ? ପରିହାସ କରି ଦ୍ୱାରୀ କହିଲା, ରାଜାଙ୍କୁ ବ୍ୟାଧି ଘଟିଛି, ରସରତ୍ନାକର ଓ ବୈଦେହୀ ରୂପୀ ପାଚନ ଔଷଧ ଦରକାର।

ପ୍ରଚାର କଲୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ସୁଚିତ୍ରା ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ବନ୍ଦିତା ରାୟ ଓ ମମତା ଶ୍ରୀଚନ୍ଦନ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ବେଟି ନମ୍ବର ୱାନ୍ କଥାଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମାୟା ଗୋବିନ୍ଦ ଓ ଦେବ କୋହଲି। ସଙ୍ଗୀତ ବିଜୁ ଶାହା।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ, ସିଲସିଲା ହି ପ୍ୟାର କା। ଦେତକଣ୍ଠରେ ଗାଇଛନ୍ତି କୁମାର ଶାନୁ ଓ ଅନିରୁଦ୍ଧ ପଡ଼ୱାଲ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଯତୀନ ଲଲିତ।

ଏଥର ଗୁଡୁ ଗ୍ୟାଙ୍ଗଷ୍ଟାର କଥା ଚିତ୍ରରେ ଶୁଣନ୍ତୁ। ଦେତକଣ୍ଠରେ ଗାଇଛନ୍ତି ଅସୀମା ପଣ୍ଡା ଓ କୁଳଦୀପ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ରଞ୍ଜନ ନାୟକ। ସଙ୍ଗୀତ ଦେଇଛନ୍ତି ଅର୍ଶଦ ନିଜାମ।

ଓଡ଼ିଆ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ଜହ୍ନରାତିର ସାଥୀ।

ଶୁଣୁଥିଲେ କିସ୍ମିସ୍ କଥାଚିତ୍ରର, ଗାଇଥିଲେ ଶଶାଙ୍କ ଶେଖର ଓ ଅମୃତା ନାୟକ। ଗୀତ ରଚନା କରିଥିଲେ ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ତତିମୁରାଣ କଥାଚିତ୍ରରୁ, ଗାଇଛନ୍ତି ଇରା ମହାନ୍ତି ଓ କୁମାର ବାପି। ଗୀତ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର, ସଙ୍ଗୀତ

ପ୍ରଚାରକଲି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କୀଟ ଆସର ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।

ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ପରିସରକୁ ମୁଁ ଆଜି ଆପଣଙ୍କ ସାଥିରେ ଅଛି ସାଗରିକା। ନମସ୍କାର।

ଚାରିଆଡ଼େ ସବୁଜିମା, ନଦୀ ନାଳରେ ଜଳପ୍ରବାହ, ଶୀତଳ ପବନ ଏବଂ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଶ୍ରାବଣ ମାସକୁ ଅଧିକ ମନୋରମ କରିଥାଏ। ଧାର୍ମିକ ଦୃଷ୍ଟିରୁ ଏହି ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଭାବେ ପରିଚିତ। ସେଥିପାଇଁ ଶ୍ରାବଣ ମାସରେ ଦେଶର ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଲାଗି ରହିଥାଏ। ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ହଳାହଳ ନାମକ ଭୟଙ୍କର ବିଷ ବାହାରିଥିଲା। ସେହି ବିଷର ପ୍ରଭାବରେ ସମଗ୍ର ସୃଷ୍ଟି ଧ୍ୱଂସ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ସେହି ବିଷପାନ କରିଥିଲେ। ବିଷର ପ୍ରଭାବରେ ତାଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା ଏବଂ ସେ ନୀଳକଣ୍ଠ ନାମରେ ପରିଚିତ ହେଲେ। ବିଷର ତାପ କମାଇବା ପାଇଁ ଦେବତାମାନେ ତାଙ୍କ ମସ୍ତକରେ ଜଳ ଢାଳିଥିଲେ। ସେହି ପରମ୍ପରା ଆଜି ମଧ୍ୟ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଜଳାଭିଷେକ ରୂପେ ପାଳନ କରାଯାଏ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଶ୍ରାବଣ ସୋମବାର ବୋଲି କୁହାଯାଏ। ଭକ୍ତମାନେ ଉପବାସ ରଖି ଭଗବାନ ଶିବଙ୍କର ପୂଜା କରନ୍ତି ଏବଂ ସୁଖ ଶାନ୍ତି ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ବିଶେଷ କରି ବୋଲବମ୍ ଯାତ୍ରା ଏହି ମାସରେ ଏକ ପ୍ରମୁଖ ଆକର୍ଷଣ। କାଉଡ଼ିଆ ଭକ୍ତମାନେ ପବିତ୍ର ନଦୀ କିମ୍ବା ଜଳାଶୟରୁ ଜଳ ଆଣି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତି। ଏହି ଯାତ୍ରା ଭକ୍ତି, ନିଷ୍ଠା ଓ ଧୈର୍ଯ୍ୟର ଏକ ଅଦ୍ଭୁତ ଉଦାହରଣ ଅଟେ। ଶ୍ରାବଣ ମାସ ହିନ୍ଦୁ ଧର୍ମର ଏକ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମାସ। ଭଗବାନ ଶିବଙ୍କର ଆରାଧନା, ପ୍ରକୃତିର ସୌନ୍ଦର୍ଯ୍ୟ, କୃଷି କାର୍ଯ୍ୟର ବ୍ୟସ୍ତତା ଏବଂ ବିଭିନ୍ନ ପର୍ବପର୍ବାଣି ଏହି ମାସକୁ ଅନନ୍ୟ କରିଥାଏ। ଶ୍ରାବଣ ମାସ ଆମ ଜୀବନରେ ଭକ୍ତି, ଶାନ୍ତି, ସହନଶୀଳତା ଓ ସଦ୍ଭାବର ବାର୍ତ୍ତା ପ୍ରଚାର କରେ। ସେଥିପାଇଁ ଶ୍ରାବଣର ମହାତ୍ମ୍ୟ ଭାରତୀୟ ସଂସ୍କୃତିରେ ଚିରସ୍ମରଣୀୟ ଓ ଅତୁଳନୀୟ।

ଅଯୋଧ୍ୟା ହେଉଛି ଭଗବାନ ଶ୍ରୀ ରାମଙ୍କର ଜନ୍ମସ୍ଥଳୀ। ଦୀର୍ଘ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ମନରେ ଆକାଂକ୍ଷା ରହିଥିଲା। ଏହି ସ୍ୱପ୍ନକୁ ସାକାର କରିବାର ଦିଗରେ 5 ଅଗଷ୍ଟ 2020 ଆଜିର ଦିନରେ ରାମ ମନ୍ଦିରର ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ଅଯୋଧ୍ୟା ଉତ୍ତରପ୍ରଦେଶର ଏକ ପ୍ରାଚୀନ ନଗରୀ। ଏହାକୁ ହିନ୍ଦୁମାନଙ୍କ ପବିତ୍ର ତୀର୍ଥକ୍ଷେତ୍ର ମଧ୍ୟରୁ ଗଣାଯାଏ। ପୁରାଣ ଓ ରାମାୟଣ ଅନୁସାରେ ଏଠାରେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ଶତାବ୍ଦୀ ଧରି ଏହି ସ୍ଥାନକୁ ନେଇ ବିଭିନ୍ନ ଐତିହାସିକ ଓ ଆଇନଗତ ବିବାଦ ଚାଲିଥିଲା। ବହୁ ବର୍ଷ ଧରି ନ୍ୟାୟାଳୟରେ ମାମଲା ଚାଲିବା ପରେ 2019 ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାର ଚୂଡ଼ାନ୍ତ ରାୟ ପ୍ରଦାନ କରିଥିଲେ। ଏହି ରାୟ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପଥ ପ୍ରଶସ୍ତ ହୋଇଥିଲା। ରାମ ମନ୍ଦିରର ଭୂମିପୂଜା ଭାରତର ଇତିହାସରେ ଏକ ସ୍ମରଣୀୟ ହୋଇ ରହିବ। 5 ଅଗଷ୍ଟ 2020 ଦିନ ଅଯୋଧ୍ୟାରେ ଅନୁଷ୍ଠିତ ଏକ ପବିତ୍ର କାର୍ଯ୍ୟକ୍ରମ କୋଟି କୋଟି ଭକ୍ତଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ଥିଲା। ଏହା କେବଳ ଏକ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନୁହେଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ନୂତନ ଅଧ୍ୟାୟର ଆରମ୍ଭ ଥିଲା। ଶ୍ରୀରାମଙ୍କର ଆଦର୍ଶ ଆମ ସମସ୍ତଙ୍କ ସତ୍ୟ, ନ୍ୟାୟ, ପ୍ରେମ ଓ କର୍ତ୍ତବ୍ୟ ପରାୟଣର ପଥରେ ଚାଲିବା ପାଇଁ ସଦା ପ୍ରେରିତ କରୁ।

ରାସ୍ତାରେ ଦିନକୁ ଦିନ ଗାଡ଼ି, ମୋଟରସାଇକେଲ, ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନର ସଂଖ୍ୟା ବଢ଼ି ଚାଲିଛି। ଯାନବାହନର ସଂଖ୍ୟା ବୃଦ୍ଧି ସହିତ ସଡ଼କ ଦୁର୍ଘଟଣା ଓ ଯାତାୟତ ସମସ୍ୟା ମଧ୍ୟ ବଢ଼ୁଛି। ଏହି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରି ସଡ଼କରେ ଶୃଙ୍ଖଳା ଓ ସୁରକ୍ଷା ରକ୍ଷା କରିବାରେ ଟ୍ରାଫିକ୍ ଲାଇଟ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଫିକ୍ ଲାଇଟ୍ରେ ଗୁରୁତ୍ୱ, ଇତିହାସ ଓ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 5 ତାରିଖରେ ଅନ୍ତର୍ଜାତୀୟ ଟ୍ରାଫିକ୍ ଲାଇଟ୍ ଦିବସ ବା ଇଣ୍ଟରନ୍ୟାସନାଲ୍ ଟ୍ରାଫିକ୍ ଲାଇଟ୍ ଡେ ଭାବେ ପାଳନ କରାଯାଏ। ଅନ୍ତର୍ଜାତୀୟ ଟ୍ରାଫିକ୍ ଲାଇଟ୍ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଟ୍ରାଫିକ୍ ନିୟମ ପ୍ରତି ସଚେତନ କରିବା। ଅନେକ ସମୟରେ ଲୋକମାନେ ଲାଲ୍ ସିଗ୍ନାଲ୍ ଅମାନ୍ୟ କରନ୍ତି, ନିର୍ଦ୍ଦିଷ୍ଟ ଗତିସୀମା ମାନନ୍ତି ନାହିଁ, କିମ୍ବା ଅସାବଧାନତା ଭାବରେ ରାସ୍ତା ପାର ହୁଅନ୍ତି। ଏପରି ଅବହେଳା ଅନେକ ଦୁର୍ଘଟଣାର କାରଣ ହୋଇଥାଏ। ଏଥିରେ ମୁଖ୍ୟତଃ ତିନୋଟି ରଙ୍ଗର ଆଲୋକ ଥାଏ, ଲାଲ, ହଳଦିଆ ଓ ସବୁଜ। ପ୍ରତ୍ୟେକ ରଙ୍ଗରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରହିଛି। ଲାଲ ଆଲୋକ ଜଳିଲେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ହୁଏ, ହଳଦିଆ ଆଲୋକ ସତର୍କ ହେବା ଏବଂ ରୋକିବା ପାଇଁ ପ୍ରସ୍ତୁତ ହେବାର ସଙ୍କେତ ଦିଏ, ସବୁଜ ଆଲୋକର ଜଳିଲେ ନିରାପଦ ଭାବରେ ଆଗକୁ ବଢ଼ିବାକୁ ଅନୁମତି ମିଳେ। ପ୍ରଥମ ଟ୍ରାଫିକ୍ ସିଗ୍ନାଲ 1868 ମସିହାରେ ଇଂଲଣ୍ଡର ଲଣ୍ଡନ ସହରରେ ସ୍ଥାପିତ ହୋଇଥିଲା। ଏହା ଗ୍ୟାସ୍ ଚାଳିତ ଥିଲା ଏବଂ ଭାରତରେ ଚାଳନ କରାଯାଉଥିଲା। ପରେ ବିଦ୍ୟୁତ୍ ଶକ୍ତିର ବ୍ୟବହାର ଆରମ୍ଭ ହେବା ପରେ ଆଧୁନିକ ବିଦ୍ୟୁତ୍ ଟ୍ରାଫିକ୍ ଲାଇଟ୍ର ବିକାଶ ହୋଇଥିଲା। 1914 ମସିହାରେ ଆମେରିକାର କ୍ଲିଭଲ୍ୟାଣ୍ଡ ସହରରେ ପ୍ରଥମେ ବିଦ୍ୟୁତ୍ ଟ୍ରାଫିକ୍ ସିଗ୍ନାଲ ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ସମୟରେ ଅନେକ ସହରରେ ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ବ୍ୟବହାର କରାଯାଉଛି। କ୍ୟାମେରା, ସେନ୍ସର ଓ କମ୍ପ୍ୟୁଟର ପ୍ରଯୁକ୍ତି ସାହାଯ୍ୟରେ ରାସ୍ତାରେ ଗାଡ଼ିର ଭିଡ଼ ଅନୁସାରେ ସିଗ୍ନାଲର ସମୟ ନିର୍ଦ୍ଧାରଣ କରାଯାଉଛି। ଏହାଦ୍ୱାରା ଆବଶ୍ୟକ ଟ୍ରାଫିକ୍ ଜାମ୍ କମିଥାଏ ଏବଂ ଯାତ୍ରା ସମୟରେ ବଞ୍ଚିଥାଏ। ଆଧୁନିକ ପ୍ରଯୁକ୍ତି ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଦକ୍ଷ, ନିରାପଦ ଓ ସୁବିଧାଜନକ କରିଛି। ଅନ୍ତର୍ଜାତୀୟ ଟ୍ରାଫିକ୍ ଲାଇଟ୍ ଦିବସ ଆମକୁ ସଡ଼କ ସୁରକ୍ଷାର ମହତ୍ତ୍ୱ ଓ ଟ୍ରାଫିକ୍ ନିୟମ ପାଳନର ଆବଶ୍ୟକତା ସ୍ମରଣ କରାଇଥାଏ। ଆମେ ସମସ୍ତେ ଯଦି ଟ୍ରାଫିକ୍ ସଙ୍କେତକୁ ସମ୍ମାନ ଦେଇ ଦାୟିତ୍ୱବାନ ଭାବରେ ରାସ୍ତା ବ୍ୟବହାର କରିବା, ତେବେ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଦୁର୍ଘଟଣାମୁକ୍ତ

ହଁ ଶ୍ରୋତାବନ୍ଧ, ପ୍ରତିବର୍ଷ ଅଗଷ୍ଟ ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ନବଜାତ ଶିଶୁଙ୍କ ପାଇଁ ମା କ୍ଷୀରର ଶିଶୁର ପ୍ରଥମ ଏବଂ ସର୍ବୋତ୍ତମ ଖାଦ୍ୟ। ଏହା ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ଅତ୍ୟନ୍ତ ସହାୟକ ହୋଇଥାଏ। ସ୍ତନ୍ୟପାନ କେବଳ ଶିଶୁମାନଙ୍କ ପାଇଁ ନୁହେଁ, ମାଆଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁଙ୍କୁ ମା କ୍ଷୀରର ଦେବା ଅତ୍ୟନ୍ତ ଜରୁରୀ। ପ୍ରଥମେ ନିଷ୍ପରିତ ହେଉଥିବା ହଳଦିଆ ରଙ୍ଗର କ୍ଷୀରକୁ କଲଷ୍ଟ୍ରମ୍ କୁହାଯାଏ। ଏହା ଶିଶୁ ପାଇଁ ପ୍ରାକୃତିକ ଟୀକା ଭଳି କାମ କରେ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ। ମାଆର କ୍ଷୀରରେ ଶିଶୁର ବୃଦ୍ଧି ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ପ୍ରୋଟିନ, ଭିଟାମିନ, ଖଣିଜ ଲବଣ ଓ ରୋଗ ପ୍ରତିରୋଧକ ଉପାଦାନ ଥାଏ। ଯେଉଁ ଶିଶୁମାନେ ନିୟମିତ ଭାବେ ସ୍ତନ୍ୟପାନ କରନ୍ତି ସେମାନଙ୍କର ଡାଇରିଆ, ନିମୋନିଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ଆଶଙ୍କା କମ୍ ଥାଏ। ସ୍ତନ୍ୟପାନ ଶିଶୁର ମସ୍ତିଷ୍କ ବିକାଶକୁ ମଧ୍ୟ ସହାୟତା କରେ ଏବଂ ଶିଶୁଙ୍କୁ ସୁସ୍ଥ ଓ ସକ୍ରିୟ ରଖେ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ମାଆର କ୍ଷୀରର ମହତ୍ତ୍ୱକୁ ସ୍ମରଣ କରାଯାଏ। ସ୍ତନ୍ୟପାନ ଏକ ପ୍ରାକୃତିକ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ପୋଷଣର ଉତ୍ସ। ଏହା ଶିଶୁର ସୁସ୍ଥ ଭବିଷ୍ୟତ ଗଢ଼ିବା ସହିତ ମାଆଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରେ। ତେଣୁ ପ୍ରତ୍ୟେକ ମାଆଙ୍କୁ ସ୍ତନ୍ୟପାନ ପାଇଁ ପ୍ରୋତ୍ସାହିତ କରିବା ଏବଂ ଏହା ସମ୍ପର୍କରେ ସମାଜରେ ସଚେତନ କରାଇବା।

ରାଜ୍ୟରେ ମୌସୁମ ବର୍ଷା ଆରମ୍ଭ ହେବା ପରେ ମଶା ବଂଶ ବୃଦ୍ଧି ପାଇବା ଏବଂ ଡେଙ୍ଗୁ, ଜାପାନୀ ଜ୍ୱର ଏବଂ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ଅଛି। ଏଥିରୁ ରକ୍ଷା ପାଇବା ପାଇଁ କିଛି ସାବଧାନତା ଅବଲମ୍ବନ କରନ୍ତୁ। ପାଣି ଜମି ରହୁଥିବା ଜାଗାରୁ ପାଣି ନିଷ୍କାସନ କରନ୍ତୁ ଓ ପ୍ରତି ସପ୍ତାହରେ ଅନ୍ତତଃ ଥରେ ଏସବୁକୁ ତଦାରଖ କରନ୍ତୁ। ଘରେ ଥିବା ଫୁଲକୁଣ୍ଡ, ପାଣି ଟାଙ୍କି, କୁଲର, ଫ୍ରିଜର ପଛପଟେ ଥିବା ଡିଫ୍ରଷ୍ଟ ୱାଟର ଚାମ୍ବର ଆଦିକୁ ସାପ୍ତାହିକ ପରିଷ୍କାର କରନ୍ତୁ। ଘର ପାଖରେ ଥିବା ଭଙ୍ଗା ଡବା, ବୋତଲ, ପୁରୁଣା ଛିଣ୍ଡା ଟାୟାର, ନଡ଼ିଆ ସଡ଼େଇ, କୁଡ଼ୁଆ ଭଳି ବାଉଁଶ ଗଛର କଟା ଯାଇଥିବା ମୂଳ ଅଂଶ ଆଦି ସବୁକୁ ନଷ୍ଟ କରନ୍ତୁ କିମ୍ବା ଦୂରେଇ ଦିଅନ୍ତୁ। ଘର ପାଖ ପରିବେଶ ସଫା ରଖନ୍ତୁ। ମଶାରୀ ନିୟମିତ ବ୍ୟବହାର କରନ୍ତୁ। ମଶାଙ୍କ ପ୍ରବେଶ ରୋକିବାକୁ ଝରକାରେ ସବୁ ଜାଲି ଲଗାନ୍ତୁ। ପୁରା ଶରୀରକୁ ଘୋଡ଼ାଇଲା ଭଳି ପୋଷାକ ପିନ୍ଧନ୍ତୁ। ଆବଶ୍ୟକ ସ୍ଥଳେ ସୁରକ୍ଷିତ ମଶା ନିବାରକ ବ୍ୟବହାର କରନ୍ତୁ। ଜ୍ୱର, କମ୍ପ, ଆଣ୍ଠୁ ଗଣ୍ଠି, ଆଖି ଓ ମାଂସପେଶୀରେ ଯନ୍ତ୍ରଣା ହେଲେ ତୁରନ୍ତ

ଆସନ୍ତୁ ଜାଣିବା ଆଜିର ଦିନରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1772 ଆଜିର ଦିନରେ ପ୍ରଥମ ବିଭାଜନ ପରେ ପୋଲାଣ୍ଡର କିଛି ଅଞ୍ଚଳ ରୁଷ, ପ୍ରୁଷିଆ ଓ ଅଷ୍ଟ୍ରିଆ ମଧ୍ୟରେ ବଣ୍ଟନ ହୋଇଥିଲା। 1858 ବ୍ରିଟିଶ ସରକାର ଭାରତର ଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ନିଜ ହାତକୁ ନେଇଥିଲା। 1914 ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମଣ୍ଟେନେଗ୍ରୋ ଅଷ୍ଟ୍ରିଆ ଓ ହଙ୍ଗେରୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। 1847 ଇଣ୍ଡୋନେସିଆରେ ଡଚ୍ ଉପନିବେଶବାଦ ବିରୋଧୀ ସ୍ୱାଧୀନତା ସଂଗ୍ରାମ ତୀବ୍ର ହୋଇଥିଲା। ଆମେରିକା ଓ ସୋଭିଏତ୍ ସଂଘ ଓ ବ୍ରିଟେନ୍ ଆଂଶିକ ପରମାଣୁ ପରୀକ୍ଷା ନିଷେଧ ଚୁକ୍ତିରେ ସହ୍ୟ କରିଥିଲେ। ଆଜିର ଦିନ 1963 2019 ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ବିଶେଷ ମର୍ଯ୍ୟାଦା ସମ୍ବନ୍ଧୀୟ ଅନୁଚ୍ଛେଦ 370ର ଅଧିକାଂଶ ବ୍ୟବସ୍ଥା ରବ୍ଧ କରିଥିଲେ।

ଗୋଲାମୁଣ୍ଡା ବ୍ଲକ ନକ୍ଟିକାନି ପଞ୍ଚାୟତରେ ବିନ୍ଦୁମିନା ସେବା ଫାଉଣ୍ଡେସନ ତରଫରୁ ଅଞ୍ଚଳର ଗରିବ, ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। 517 ଜଣଙ୍କୁ ଛତା ଓ ଚପଲ ବଣ୍ଟନ କରାଯାଇଛି। ନୂଆପଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିନ ବଲୱନ୍ତ ସିଂ ଆସି ପର୍ଯ୍ୟଟନ ସୁବିଧା ଓ ପର୍ଯ୍ୟଟନଙ୍କର ଭିତ୍ତିଭୂମି ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଖଡ଼ିଆଳ ଓ କୋମନା ବ୍ଲକର ଚାଷୀଙ୍କର ବିଭିନ୍ନ ଦାବି ନେଇ ଅଣଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ବିଭାଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ପାଣିପାଗ ସମ୍ପର୍କରେ କିଛି ସୂଚନା। ଆଜି ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ 30-40 କିଲୋମିଟର ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଭବାନୀପାଟଣା ଓ ତାର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 31 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ 26 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 80%, ପବନର ବେଗ ହାରାହାରି 11 କିଲୋମିଟର ବେଗରେ ବୋହିବାର ସମ୍ଭାବନା ରହିଛି। ବର୍ଷାହାର ସମ୍ଭାବନା 80%।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ତାହେଲେ ଏଇଠି ଶେଷ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଜାଣି ରଖନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶିଳ୍ପୀ ଧ୍ରୁବଚରଣ ବିଶ୍ୱାଳ ଏବଂ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ସୁଭାଷ ଦାସ, ତୃପ୍ତି ଦାସ, ଦେବାଶିଷ ମହାପାତ୍ର, ସୁମିତା ଗରାବଡ଼ୁ ଓ ସୁହାସ ମହାନ୍ତି। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମରେ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 12:00। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ଧ୍ରୁବଚରଣ ବିଶ୍ୱାଳ ଏବଂ ସାଥୀ।

ଶୁଣିଲେ ଲୋକଗୀତ କ୍ରମରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ଧ୍ରୁବଚରଣ ବିଶ୍ୱାଳ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଦେବାଶିଷ ମହାପାତ୍ର, ଗୀତ ରଚନା କରିଛନ୍ତି ନିଜାମ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ସୁହାସ ମହାନ୍ତି, ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଏଥର ଶିଳ୍ପୀ ହେଲେ ତୃପ୍ତି ଦାସ। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ଶେଷରେ ଶୁଣନ୍ତୁ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାଇଙ୍କ ରଚନାରୁ ଏହି ସୁଗମ ସଙ୍ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସୁବାସ ଦାସ।

0: arrests while hearing a plea seeking action against the CJP. The plea seeks action against the party over its alleged responsibility for recent violence during the CJP-led protests in Delhi and other parts of the country, including allegations of stone pelting. And that is the end of this news bulletin.
1: आकाशवाणी भवानी पटना एथर शुणु कृषि सूचना उपर आधारित कार्यक्रम चासर कथा।
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ୍, କୁନ୍ଦୁରୁ ଆରୁ, ଲଇନି। ତ ଇସବୁ ଚାଷ୍ କରବାର୍ ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ତାଙ୍କର ସମୟ ବାହାର କରି କରି ଇ ପିଆଜ ଚାଷ୍ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ପିଆଜ ଗୋଟିଏ ଅର୍ଥକାରୀ ଫସଲ ଇଟା। ଲୋକମାନେ ଇଟାକେ ତରକାରୀ, ମସଲା, ସାଲାଡ଼ ଆରୁ କଞ୍ଚା ଖାଇବାକେ ବି ପସନ୍ଦ କରିଥିସନେ। ଇଟାକେ ଖାଇଲେ ଆମର ହଜମ କ୍ରିୟା, ଦିହିର ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହେବାର ସନେ ସନେ ହୃଦୟ ରୋଗ ଠାନୁ ବି ଇଟା ଦୂରେ ରଖସିଏ। ଆଣ୍ଟି ଅକ୍ସିଡେଣ୍ଟ, ଭିନ୍ନ ଭିନ୍ନ ଭିଟାମିନ ଆରୁ ଫାଇବର ଥିବାର କାରଣନୁ ଇଟା ଆମର ଶରୀରକେ ସବୁଆଡ଼ୁ ଲାଭ ମିଳିଥିସିଏ। ତ କଥା ହଉଛି ଏଇ ପିଆଜ ଚାଷ ଯେତେବେଳେ ଆମେ କର୍ମା ସେଥିର୍ଲାଗି କେନ୍ ଭଳିଆ ଜଳବାୟୁ ଆରୁ ମାଇଟ ଆମକେ ଆବଶ୍ୟକ ହେବା, ଏ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ବର୍ଷା ଦିନିଆ ପିଆଜ ଚାଷ ଲାଗି ଆମକେ ପାଣି ଯେନ୍ତା ଗଡ଼ଗଡ଼ି ଯାଉଥିବା ସେନ୍ତା ଜମି, ତାର ସନେ ଜୈବିକ ଥିବାର ଯେନ୍ତା ନିଗିଡ଼ା, ବାଲିଆ, ଦୋର୍ସା, ପତଲା ପଟୁମାଟ ଏଥିର୍ ଲାଗି ବେଶୀ ଉପଯୋଗୀ। ମାଟିର ଅମ୍ଳତା 6-7 ଭିତରେ ଅଛେ ବୋଇଲେ ଇଟା ଆର୍ ଟିକେ ଭଲ କଥା। ଚିକ୍ଟା, ନୁନିଆ, ଖାରି ମାଟ ପିଆଜ ଚାଷ ଲାଗି ଠିକ୍ ନେଇ ସେ। ସେନ୍ତା ଏବେ କଥା ଆସୁଛି ଇ ଚାଷ ଲାଗି ଭଲ ଭଲ କିସମ କାଇଁଟା ଅଛେ, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଭଲ କିସମ ମାନଙ୍କର ଭିତରେ ଅଛେ ଏଗ୍ରିଫାଉଣ୍ଡ, ଡାକି ରେଡ୍ ଯେନ୍ଟାକି 90-100 ଦିନ ଭିତରେ, ଆରୁ ଲାଇନ୍ ଯେନ୍ଟାକି 90-95 ଦିନ ଭିତରେ ଆମକେ ଅମଲ ଦେଇପାରବା। ସେନ୍ତା ଏବେ କଥା ଆସୁଛେ ତଲିଘରା ଆରୁ ବିହନର ପରିମାଣ କେତେ ରହିବାର କଥା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ତଲିଘରା ମାନେ 0.6 meter ଓସାର ଆରୁ 3-4 meter ଲମ୍ବା, ଏ ଭଳିଆ ଥିବାର ଆବଶ୍ୟକତା ହିସାବରେ 18-22 centimeter ଉଚ୍ଚତା ରହିବାର କଥା, ଆରୁ ପ୍ରତି 2 ପଟାଲି ଭିତରେ 45-60 centimeter ବ୍ୟବଧାନ ରଖବାର ଆବଶ୍ୟକ। ପ୍ରତି ପଟାଲି ମାନଙ୍କର ଉପର ଭାଗ ସମତଳ ରହିବାର ଦରକାର। ବର୍ଷା ଦିନିଆ ପିଆଜ ଚାଷ ଲାଗି ଆମକି ମେ ଆର୍ ଜୁନ୍ ମାସ ଆଡ଼କେ 5-7 centimeter ବ୍ୟବଧାନରେ ଧାଡ଼କେ ଧାଡ଼ ବିହନ ଆମକି ବୁନବାକେ ପଡ଼ବା। ଏ ସେନ୍ତା ତଲିଘରା ମାନଙ୍କର ଉପରେ 4-5 gram ଥିରାମ ନେଇ ହେଲେ କ୍ୟାପ୍ଟେନ 4-5 gram ପ୍ରତି ବର୍ଗ ମିଟର ହିପାସେ ଆମକେ ପ୍ରୟୋଗ କରବାକେ ପଡ଼ବା। ଏ ସେନ୍ତା ବିହନ ବୁଲା ପଛେ ତଲିଘରା ମାନକେ ତାର ଉପରେ ପୁଆଲ ନେଇ ହେଲେ ନଡ଼ା ସାହାଯ୍ୟ ନେ ତଲିଘରାକେ ଢାପି କରି ରଖବାକେ ପଡ଼ବା। ଏ ବର୍ଷାନୁ ରକ୍ଷା କରବାର ଲାଗତି 2 ଫୁଟ ଉଚ୍ଚା ନେ ଧୁବଲା ଜାଲି ବିଛେଇ ଦେବାର ଟା ଟିକେ ଇଟା ଭଲ ରହିବା। ସେନ୍ତା ଏବେ ଦେଖମା ଖତ ସାରର କଥା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନେ ନିହାତି ଜାଣବାକେ ପଡ଼ବା। ଏ ଏକର ପିଛା 20-25 ton ସଢା ଗୋବର ଖତ ତଲି ଲଗାବାର 1 ମାସ ଆଗ୍ନୁ ଇଟାକେ ଜମିନେ ମିଶେଇ କରି ଜମିକେ ପ୍ରସ୍ତୁତ କରବାକେ ପଡ଼ବା। ଏ ପିଆଜ ଚାଷ ନୁ ଆମର ଚାଷୀ ଦାଦାମାନେ ଭଲ ଅମଲ ପାଇବାକେ ଚାହୁଁଛନ୍ ବୋଇଲେ NPKS 100:50 ଇ ଭଳିଆ ସାର ଆବଶ୍ୟକତା ଆମକେ ପଡ଼ବା। ଏ ତଲି ଲଗାବାର 2 ଦିନ ଆଗ୍ନୁ ଏକା ମୂଲ ସାର ହିପା ସେ ମାଇଟ୍ନେ ଭଲ କରି ଇଟାକେ ମିଶାବାକେ ପଡ଼ବା। ବାକି ଯେତିକି ରହିଥିବାର ଯବକ୍ଷାର ଯାନ ସାରକେ 2 ଭାଗ କରିଦେଇ କରି ପ୍ରଥମ ଭାଗ 30 ଦିନ ଆରୁ 45 ଦିନ ଏଇଟାକେ ପ୍ରୟୋଗ କରବାକେ ପଡ଼ବା। ଏ ସେନ୍ତା ଏବେ କଥା ଆସୁଛେ ଇ ଚାଷ ସମୟରେ ତଲି ରୂପା କେନ୍ତା କରାଯିବା, ତାର ପଦ୍ଧତି କାଏଁଟା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ପିଆଜ ତଲି ମାନେ ସମତଳ ଉଚ୍ଚତା ଥିବାର ତଲିଘରା ମନକର୍ତ୍ତି ଲଗାଯାଇସିଏ। 1.8 meter ଚଉଡ଼ା, 7 meter ଲମ୍ବା ନୁ ଅଧିକା ଜମି ହିପାସେ ତାକେ କରାଯାଇସିଏ। ବର୍ଷା ଦିନିଆ ପିଆଜ ଚାଷ ଲାଗି ତଲି ଲଗାବାର ସବୁଠାନୁ ଠିକ୍ ସମୟ ହଉଛେ ଜୁଲାଇ ଆରୁ ଅଗଷ୍ଟ ମାସ। ସବୁ ତଲି ମାନଙ୍କର 10 centimeter ଦୂରେ ଥିବାର ତଲି ମାନକେ ତଲି ଆରୁ ଧାଡ଼କେ ଧାଡ଼ 18 centimeter ଦୂରତା ରହିବାର ଆବଶ୍ୟକ। ବର୍ଷା ଋତୁନେ ତଲି ମାନଙ୍କର ଲାଗି 6-7 ସପ୍ତାହ ଭିତରେ ତଲି ଲଗାବାରଟା ଠିକ୍ ହେବା। ଏଇଟା ସେନ୍ତା ଅମଲ ବୃଦ୍ଧି ଲାଗି ସାଇଟୋଜାଇମ୍ ଲିଟର ପିଛା 2 milliliter ଏହି ପାଶେ 15-45 ଦିନରେ ଏଇଟାକେ ପ୍ରୟୋଗ କରମା ବୋଇଲେ ଆମେ ଇନୁ ଭଲ ଅମଲ ପାଇପାରମା। ସେନ୍ତା ବାୟୋ ଏଲଜିନ୍ 5 milliliter ପ୍ରତି ଲିଟର ହିପାସେ ତଲି ଲଗାବାର 35-45

0: ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ ସକାଳ 9:00-10:00 ପର୍ଯ୍ୟନ୍ତ।
1: ହ୍ୟାଲୋ
2: ହ୍ୟାଲୋ
1: କିଏ?
2: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।
3: ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଫସିଲା
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ବଡ ବୋହୁ, ଏଇଟା ତୁମ ନାଁରେ।
9: ଏତେ ଜଲ୍ଦି କ'ଣ ପାଇଁ?
8: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
9: କିନ୍ତୁ ଜେଜେ ମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
8: ଶୁଭ ଶୁଭ କୁହ କ'ଣ।
7: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଭିନ୍ନ ଭିନ୍ନ ବିଷୟକୁ ସ୍ଥାନିତ କରେ, ଆମକୁ ଅନେକ ପ୍ରକାରେ ସଚେତନ ମଧ୍ୟ କରେ। ଜଣା ଅଜଣା ଏମିତି ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉପସ୍ଥାପିତ ମଧ୍ୟ କରେ ଆମ ଶକ୍ତିରୂପ କାର୍ଯ୍ୟକ୍ରମ। ଆଉ ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି, ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

ଶକ୍ତି ରୂପ ପରଶି ଦେଉଥିବା ପ୍ରତିଟି ବିଷୟ ଗୁରୁତ୍ୱପୂର୍ଣ୍ଣ। ତାକୁ କିଭଳି ଆପଣ ଗ୍ରହଣ କରୁଛନ୍ତି, କେତେ ମାତ୍ରାରେ ନିଜ ଜୀବନରେ ଅମଳ କରୁଛନ୍ତି, କେତେ ମନ ଦେଇ ଶୁଣୁଛନ୍ତି, ତାହା ନିର୍ଭର କରେ ଆପଣଙ୍କ ଉପରେ। ଭଉଣୀମାନେ, ଯେତେବେଳେ ପ୍ରକୃତିର ସୁରକ୍ଷା କଥା ଆପଣମାନେ ଶୁଣନ୍ତି, ଠିକ୍ ସେତେବେଳେ ତ ବହୁତ ଆଗ୍ରହର ସହିତ ଶୁଣନ୍ତି, ଆଉ ଦୃଢ଼ ଇଚ୍ଛା ମଧ୍ୟ କରନ୍ତି ଯେ ଆମେ ନିଶ୍ଚୟ ଆମ ପୃଥିବୀର ରକ୍ଷା କରିବା, ଆମ ପ୍ରକୃତିକୁ ସବୁଜ ସୁନ୍ଦର କରିବା, ଗଛ ଲଗାଇବା, ପଲିଥିନ କମ୍ ବ୍ୟବହାର କରିବା ବା ପୁରାପୁରି କରିବାନି। କିନ୍ତୁ ଧୀରେ ଧୀରେ ସେ ଆଗ୍ରହ ପୁରାପୁରି କମିଯାଏ, କାରଣ ଆପଣ ଗୁରୁତ୍ୱ ଦିଅନ୍ତିନି। ଆଉ ଆମ ସମୟ, ଧ୍ୟାନ ଆଜିର ଦୁନିଆର ମୂଲ୍ୟହୀନ ବିଷୟରେ କଟିଯାଏ। ଆଉ ବର୍ତ୍ତମାନ ତ ଫୋନ ଆସିଗଲା, ସେଥିରେ ଏତେ ମନୋରଞ୍ଜନ ଭରି ହେଇଛି, ମାନେ ଆପଣଙ୍କ ମତରେ ତ ସେଥିରେ ଆପଣମାନେ ଭାରି ବ୍ୟସ୍ତ। ବ୍ୟସ୍ତ ରହନ୍ତୁ, କିନ୍ତୁ ଯୋଉ ବିଷୟଟା ଆମ ଜୀବନ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ତାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଭଉଣୀମାନେ, ଆମେ ଆମ ନିଜର କଥା ନ ରଖିବା କେଡ଼େ ଦୁଃଖର କଥା କହିଲେ। ଆପଣ ଲକ୍ଷ୍ୟ କରିବେ, ଏହି ପୃଥିବୀ ବାରମ୍ବାର ହାର ନ ମାନି ନିଜକୁ ସଜାଡ଼େ। ତାକୁ ଯେତେ କ୍ଷତି ପହଞ୍ଚାଇଲେ ମଧ୍ୟ ଧୈର୍ଯ୍ୟର ସହ ପୁଣି ପୂର୍ବରୂପ ପାଇବାକୁ ଚେଷ୍ଟା କରେ। ଆଉ ତାର ପ୍ରତ୍ୟେକଟି ଉପାଦାନ, ସୃଷ୍ଟି, ମନୁଷ୍ୟ ସହିତ ସମଗ୍ର ଜୀବଜଗତର ହିତ ପାଇଁ ହିଁ ହୋଇଥାଏ। ଆମେ ସିନା ବୁଝିପାରୁନୁ ତାର ଉପକାରକୁ, ମନ ଇଚ୍ଛା ତାକୁ ମୂଲ୍ୟହୀନ ଭାବି ପ୍ରତିକ୍ଷ

ପ୍ରକାରେ ନଷ୍ଟ ପ୍ରଦୂଷିତ କରିଚାଲିଛୁ, ଯଦ୍ୱାରା କି ଆମର ପାଣିପାଗରେ ଜଳବାୟୁରେ ଅସମତା ଦେଖାଦେଉଛି। ଆଉ ଆପଣମାନେ ତ ଭୋଗୁଛନ୍ତି ମଧ୍ୟ, ବର୍ତ୍ତମାନ ଅନୁଭବ କରୁଛନ୍ତି ମଧ୍ୟ। ଆଉ ତାର ଭୟାବହ ବିପଦପୂର୍ଣ୍ଣ ଫଳ ବା ପରିଣାମ ଆମେ ହିଁ ଭୋଗୁଛୁ। ବନ୍ୟା, ବାତ୍ୟା, ମରୁଡ଼ି, ଭୂସ୍ଖଳନ, ଭୂମିକମ୍ପ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କେତେ ଧନଜୀବନ ନଷ୍ଟ ହେଉଛି। ଆଉ ଯାହା ଉପରେ ଘଟୁଛି, ଯାହାର ଜୀବନରେ ଘଟୁଛି, ସେଇ ଲୋକ ହିଁ ଅନୁଭବ କରିପାରୁଛି ଯେ ପ୍ରକୃତିର ସୁରକ୍ଷା ନ କରିବା, ପ୍ରକୃତି ପ୍ରତି ଧ୍ୟାନ ନ ଦେବା କେତେ ବଡ ଭୁଲ ଆମର। ସେଇ ଦୁଃଖ ଅସହ୍ୟ। ସତରେ ଏହି ପ୍ରକୃତି ଆମ ପାଇଁ କେତେ ବଡ ଆଶୀର୍ବାଦ, ଏହା ପ୍ରତିକ୍ଷଣେ ମନେ ରଖିବାକୁ ପଡିବ ଆମକୁ। ତାହେଲେ ଭଉଣୀମାନେ ଆସନ୍ତୁ ନା ଏଇଠି ଆମ ପ୍ରକୃତିର ସୁନ୍ଦରତାକୁ ଅନୁଭବ କରିବା।

0: ଆମ ପ୍ରକୃତି ଆମ ପାଇଁ ଆମ ମା ଯେତେ ଅନିଷ୍ଟ କଲେ ମଧ୍ୟ ସହିଯାଏ। ସବୁ ଭୁଲ ଆମର, ସେ କିନ୍ତୁ ଆମ ପାଇଁ କେତେ ବିକଳ୍ପ ରଖିଛି, ସବୁକିଛି ସୁବ୍ୟବସ୍ଥିତ ଆମ ପାଇଁ। ଯେମିତି ଦେଖନ୍ତୁ ନା, ନବଜାତ ଶିଶୁଟିର ସର୍ବାଙ୍ଗୀନ ବିକାଶ ପାଇଁ ମାତୃସ୍ତନ୍ୟ ଭଳି କେତେ ବଡ଼ ଉପାଦାନ ଯୋଗାଇଛି, ଯାହାକି ଶିଶୁଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ନିହାତି ଆବଶ୍ୟକ। ବର୍ତ୍ତମାନର ଆଧୁନିକ ଯୁଗରେ ତାର ବିକଳ୍ପ ଅଛି, କିନ୍ତୁ ତାହା ପ୍ରକୃତିର ଉପାଦାନ ଭଳି ସବୁକିଛି ଯୋଗାଇବାକୁ ଅକ୍ଷମ। ଭଉଣୀମାନେ, ସେମିତି ଅନେକ କିଛି ଆପଣମାନେ ଯଦି ଭାବିବେ ତାହେଲେ ଜାଣିପାରିବେ ଯେ ଆମ ପ୍ରକୃତି ଆମ ପାଇଁ କେତେ ଚିନ୍ତା କରେ। ସାରା ଜୀବଜଗତର ହିତ ପାଇଁ ସେ ସବୁକିଛି ସୁବ୍ୟବସ୍ଥିତ କରି ରଖିଛି। ଯେମିତିକି ମହୁମାଛି ପାଇଁ ଫୁଲର ଅବସ୍ଥିତି, ଉଷ୍ମତା ପାଇଁ ସୂର୍ଯ୍ୟଙ୍କ ଆଲୋକ, ତ ଶୀତଳତା ପାଇଁ ଚନ୍ଦ୍ରଙ୍କ ଅବସ୍ଥିତି, ଏମିତି ପ୍ରତ୍ୟେକ ଉପାଦାନ ଆଉ ତାହାର ଅସ୍ତିତ୍ୱ ରକ୍ଷା ପାଇଁ କିଛି ନା କିଛିର ଅବସ୍ଥିତି ନିହାତି ରହିଛି। ଆଉ ଆପଣ ତ ଜାଣନ୍ତି, ସମସ୍ତ ସମସ୍ୟାର ସମାଧାନର ବାଟ ଏହି ପ୍ରକୃତିରେ ହିଁ ରହିଛି। ଯଦି ପ୍ରକୃତି ପାଇଁ ସମୟ କାଢ଼ିବେ, ପ୍ରକୃତି ବିଷୟରେ ଗଭୀର ଭାବେ ଚିନ୍ତା କରିବେ, ତାର ସୁରକ୍ଷା କଥା ଦୃଢ ଭାବେ ଚାହିଁବେ, ତାହେଲେ ଆପଣମାନେ ଅନେକ କଥା ଜାଣିପାରିବେ ଯେ ପ୍ରକୃତି କେତେ ମୂଲ୍ୟବାନ ଆମ ପାଇଁ। ଭଉଣୀମାନେ, ଆମର ଏଇ ଅଗଷ୍ଟ ମାସର ପ୍ରଥମ ସପ୍ତାହ ହେଉଛି ସ୍ତନ୍ୟପାନ ସପ୍ତାହ, ତ ସ୍ତନ୍ୟପାନ ନିହାତି ଜରୁରୀ ଗୋଟିଏ ଶିଶୁର ସର୍ବାଙ୍ଗୀନ ଉନ୍ନତି ପାଇଁ। ସେ ବିଷୟକୁ ଆପଣମାନେ ଗୁରୁତ୍ୱ ଦିଅନ୍ତୁ। ଭଉଣୀମାନେ, ଯେତେବେଳେ ସ୍ତନ୍ୟପାନ ସପ୍ତାହ ଚାଲିଛି, ଆସନ୍ତୁ ତାହେଲେ ଡେରି ନ କରି ସ୍ତନ୍ୟପାନର ଉପକାରିତା ସମ୍ପର୍କରେ କଥାବାର୍ତ୍ତା କରିବା ପ୍ରଭାସିନୀ ସାହୁଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
2: ଧନ୍ୟବାଦ
1: ମ୍ୟାଡାମ। ପ୍ରଥମେ ଆପଣ ନିଜର ପରିଚୟ ଦିଅନ୍ତୁ।
2: ମୋ ନାଁ ହେଉଛି ପ୍ରଭାସିନୀ ସାହୁ, ଗୁଣ୍ଡରୀ ସବ୍ ସେଣ୍ଟର ଏବଂ ଲାଞ୍ଜିଗଡ଼ ବ୍ଲକ।
1: ଆପଣ ତ ଜାଣନ୍ତି ବର୍ତ୍ତମାନ ଆମର ମାତୃ ସ୍ତନ୍ୟପାନ ସପ୍ତାହ ଚାଲିଛି, ତ ପ୍ରଥମେ କୁହନ୍ତୁ ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ?
2: ଆମର 1 ଅଗଷ୍ଟ 1 ରୁ 7 ହେଉଛି ଆମର ବିଶ୍ୱ ସ୍ତନ୍ୟପାନ ଦିବସ। ଏହାର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରତ୍ୟେକ ମାଆକୁ ଜାଗରଣ କରିବା, ଏବଂ ଛୁଆ ଜନ୍ମଠୁ ଅଧା ଘଣ୍ଟାଠୁ ଆରମ୍ଭ କରି ଆମର ମା କ୍ଷୀର ଦେବା କେବଳ 6 ମାସ ପର୍ଯ୍ୟନ୍ତ। ଏହାଦ୍ୱାରା ଶିଶୁଟିର ସମ୍ପୂର୍ଣ୍ଣ ଭାବରେ ତାର ପ୍ରତିରୋଧକ ଶକ୍ତି ବଢ଼ିଥାଏ, ଏବଂ ମା ଏବଂ ଶିଶୁର ସୁସମ୍ପର୍କ ସ୍ଥାପନ ହୋଇଥାଏ। ମା କ୍ଷୀର ଦେବା ଦ୍ୱାରା କୌଣସି ଖର୍ଚ୍ଚାନ୍ତ ହୋଇନଥାଏ।
1: ବର୍ତ୍ତମାନ କୁହନ୍ତୁ, ଶିଶୁକୁ ସ୍ତନ୍ୟପାନ କରାଇବା ନିହାତି ଜରୁରୀ କି?
2: ହଁ, ନିହାତି ଜରୁରୀ।
1: ତ ମ୍ୟାଡ଼ାମ କାହିଁକି?
2: ଏହା ହେଉଛି ଆମର ଶିଶୁ ଜନ୍ମରୁ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ନିହାତି ଦରକାର। ଏହା ଦେବା ଦ୍ୱାରା ମା ଓ ଶିଶୁର ସୁସମ୍ପର୍କ ସ୍ଥାପନ ହୋଇଥାଏ, ଏବଂ ଏହା ବିନା ମୂଲ୍ୟରେ ମିଳିଥାଏ, କୌଣସି ଖର୍ଚ୍ଚାନ୍ତ ହୋଇନଥାଏ, ସମୟ ବି ମାନେ ନଷ୍ଟ ହୋଇନଥାଏ, ଏବଂ ଏହା ଦେବା ଦ୍ୱାରା ସେକେଣ୍ଡ ଗର୍ଭଧାରଣ, ଦ୍ୱିତୀୟ ସନ୍ତାନ ହେବାର ମାନେ ଶୀଘ୍ର ହୋଇନଥାଏ। ଆଉ ଏଇ କ୍ଷୀରଟି ହେଉଛି ମାଆର ବହୁତ ଅମୃତ ସମାନ, ଏହା ମାଆମାନଙ୍କର କର୍କଟ ହୋଇନଥାଏ ଏବଂ ସ୍ତନ କର୍କଟ ହୋଇନଥାଏ, ଏବଂ ଓଭାରିଆନ୍ ଏବଂ ଡିମ୍ବାଶୟ କର୍କଟ ବି ହୋଇନଥାଏ। ଏଇ କ୍ଷୀର ଖାଇବା ଦ୍ୱାରା ଶିଶୁର ଅଭିବୃଦ୍ଧି ବଢ଼ିଥାଏ ଏବଂ ପ୍ରତିରୋଧକ ଶକ୍ତି ବି ବଢ଼ିଥାଏ।
1: କିନ୍ତୁ ଦେଖିବାକୁ ଗଲେ ଗୋଟିଏ ଗୋଟିଏ ନବଜାତ କ୍ଷୀରର ବିକଳ୍ପ ଗ୍ରହଣ କରିକି ମଧ୍ୟ ବଞ୍ଚିଥାନ୍ତି, ତ ଆପଣ କ'ଣ କହିବେ?
2: ହଁ, ବଞ୍ଚିବାକୁ ବାଧ୍ୟ, କାହିଁକି ନା ତା ମାଆଟି ଯେତେବେଳେ ସେ ମୃତ୍ୟୁବରଣ ହୋଇଯାଏ, ତାର ସେକେଣ୍ଡ ପନ୍ଥାଟା ହେଉଛି ସେ ବୋଟଲ କ୍ଷୀର ବ୍ୟବହାର କରିଥାଏ, ଏହାଦ୍ୱାରା ତାର ଶରୀର ଅଭିବୃଦ୍ଧି ହୋଇଥାଏ।
1: ଜଣେ ଜଣେ ପ୍ରସୂତି କହିଥାନ୍ତି ତାଙ୍କର କ୍ଷୀର ହେଉନି ବୋଲି, ଆଉ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଥାନ୍ତି, ତ ସେମାନଙ୍କୁ କ'ଣ ପରାମର୍ଶ ଦେବେ?
2: ସେମାନଙ୍କୁ ଆମେ କହିବା ମାନେ ମା କ୍ଷୀର ଖାଇବା ଦ୍ୱାରା ମାଆର ସ୍ତନରୁ କ୍ଷୀର ଝରିଥାଏ, ଆଉ ସେମାନଙ୍କୁ ବୁଝାଇବାକୁ ପଡ଼ିବ

0: ଲଗାତାର ବାରମ୍ବାର ବାରମ୍ବାର ସେ ମା କ୍ଷୀର ଦେବା ଦ୍ୱାରା ମାର କ୍ଷୀରଟା ଝରିଥାଏ। ଆଉ ମାଆକୁ କେବଳ ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଲଗାତାର ମା କ୍ଷୀର ଦେବା ନିହାତି ଜରୁରୀ।
1: ଗର୍ଭବତୀ ମାଆଟିଏ ନିଜର ନବଜାତ ଶିଶୁଟି ପାଇଁ ପୂର୍ବରୁ କିଭଳି ପ୍ରସ୍ତୁତି କରିବା ଆବଶ୍ୟକ, ଯଦ୍ୱାରା କି ନିଜର ପୁଣି ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ, ମାନେ ଖାଦ୍ୟପେୟ କେମିତି ଖାଇବା ଦରକାର?
0: ହଁ, ତାର ନିହାତି ଖାଦ୍ୟପେୟ ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ମାଆଟିଏ ହବ ଭବିଷ୍ୟତରେ, ସେହେତୁ ତାକୁ ପୃଷ୍ଟିକର ଖାଦ୍ୟ ନିହାତି ଦରକାର। ଏକ ରହୁଛି ତାକୁ ସେ ଦିନକୁ ଯେତେ ଖାଉଛି ଖାଦ୍ୟ ଆଉ ଗୋଟିଏ ଥର ସେ ଖାଇବାକୁ ପଡ଼ିବ, ଆଉ ସୁଷମ ଖାଦ୍ୟ ଖାଇବା ନିହାତି ଦରକାର, ଏବଂ ଭାତ ଡେଲି, ଭାତ ଡାଲି ତରକାରୀ ଶାଗ ଅଣ୍ଡା ମାଛ ମାଂସ ଇତ୍ୟାଦି ଡେଲି ସେ ଖାଇବା ନିହାତି ଦରକାର। ଏଇଟା ଖାଇବା ଦ୍ୱାରା ସେ ଛୁଆ ଜନ୍ମ ପରେ ତାର ଠିକ୍ ଅନୁପାତରେ ଛୁଆଟିକୁ ଯତ୍ନ କରିପାରିବ।
1: ବର୍ତ୍ତମାନ ଯୁଗରେ ଅର୍ଥାତ୍ ଆଧୁନିକ ଯୁଗରେ ଅନେକ ମହିଳା, ସମସ୍ତେ ତ ନୁହନ୍ତି, ନିଜ ଶିଶୁକୁ କ୍ଷୀର ଦେବାକୁ ଚାହୁଁନାହାନ୍ତି, ସେମାନଙ୍କର କ'ଣ କ'ଣ ଅସୁବିଧା ହେଉଛି, ମାନେ ତାଙ୍କର ଶାରୀରିକ ସମସ୍ୟା କ'ଣ କ'ଣ?
0: ହଁ, ଆଜିକାଲି ବହୁତ ଏମିତି ମା ଅଛନ୍ତି, ଯେହେତୁ ସେମାନେ ଆଜିକାଲି ଯୁଗରେ ଶିକ୍ଷିତ ହୋଇଗଲେଣି, ଆଉ ସେମାନେ କହୁଛନ୍ତି କ୍ଷୀର ଦେବା ଦ୍ୱାରା ଆମର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ, ଏବଂ ସେଥିଲାଗି ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ଯୋଗୁଁ ସେମାନେ ଦିଅନ୍ତି ନାହିଁ। ଆଉ ସରକାରୀ କର୍ମଚାରୀ ମଧ୍ୟ ସେମାନଙ୍କ ସମୟ ଅଭାବରୁ ସେମାନେ ବୋତଲ କ୍ଷୀର ଦିଅନ୍ତି ଆଉ ଏ କ୍ଷୀରକୁ ଦେଇପାରନ୍ତି ନାହିଁ।
1: ମ୍ୟାଡ଼ାମ୍, ବର୍ତ୍ତମାନ କୁହନ୍ତୁ, ଯେଉଁ ମାଆମାନେ ଚାକିରି କରୁଛନ୍ତି ଆଉ ତାଙ୍କର ନବଜାତ ଶିଶୁ ଅଛି, ତ ସେମାନେ ତାଙ୍କ କ୍ଷୀରଟା ଦେଇପାରିବେ ନା ନାହିଁ, ମାନେ ସେମାନେ ଯଦି ଘରେ ଛାଡ଼ିକି ଯାଉଛନ୍ତି?
0: ହଁ, ସେମାନେ ଦେଇପାରିବେ, କାରଣ ଶିଶୁଟି ତ ଛାଡ଼ିକି ଯିବେ, ସେ ବାଧ୍ୟ, ସେ ସ୍ତନ୍ୟରୁ ସେ କ୍ଷୀରଟା ବାହାର କରି ଗୋଟେ ମାନେ ଗୋଟିଏ ପାତ୍ର ରଖିଦେବେ, ସେ 6-7 ଘଣ୍ଟା ଭିତରେ ଦେଇପାରିବେ।
1: ଆଉ ଯେଉଁମାନେ ଶିଶୁକୁ ସ୍ତନ୍ୟପାନ କରଉଛନ୍ତି ତାଙ୍କର କେଉଁ କେଉଁ ଶାରୀରିକ ସମସ୍ୟା ହେଇନଥାଏ?
0: ହଁ, ସେମାନଙ୍କ ଶାରୀରିକ ସମସ୍ୟା ହୋଇନଥାଏ, କାରଣ ଗୋଟେ ସମସ୍ୟା ହେଉଛି ତା କ୍ୟାନ୍ସର ହୋଇନଥାଏ, ଏବଂ ତାର ଦ୍ୱିତୀୟ ଗର୍ଭପାତର ଚାନ୍ସ ନଥାଏ, ଏବଂ ଓଭାରିଆନ୍ କ୍ୟାନ୍ସର ବି ହେବାର ସମ୍ଭାବନା ନଥାଏ।
1: ବର୍ତ୍ତମାନ ଏଠି ଆଉ ଗୋଟିଏ ବିଷୟ ମୁଁ ମଧ୍ୟ ଜାଣିବାକୁ ଚାହେଁ, ଯେ ସ୍ତନ୍ୟପାନ କରିଥିବା ଶିଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ସମସ୍ତେ ମତ ଦିଅନ୍ତି, ତଥାପି କାହିଁକି ଅନେକ ଛୁଆ ଅଧିକାଂଶ ସମୟରେ ଥଣ୍ଡା କାଶ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ଯେଉଁମାନେ କି ମାତୃ ସ୍ତନ୍ୟପାନ କରିଥାନ୍ତି ସେମାନେ ମଧ୍ୟ?
0: ହଁ, ମା କ୍ଷୀର ଖାଇବା ଦ୍ୱାରା ବି ସେମାନଙ୍କର ଇନଫେକ୍ସନ୍ ହୋଇଥାଏ, କାରଣ ମେନ୍ ହେଉଛି ମା ତାର ହ୍ୟାଣ୍ଡ ୱାସିଂ ମାନେ ସଫା ସୁତରା ନ କରିବା ଦ୍ୱାରା ଶିଶୁଟିର ବାରମ୍ବାର ତରଳ ଝାଡ଼ା, ଥଣ୍ଡା, ଖାସ ଏଯାକ ହୋଇଥାଏ। ଯଦି ଆମେ ଶିଶୁଟିକି ଖାଇବା ପୂର୍ବରୁ ହାତଟିକୁ ଭଲ ଭାବରେ 6 ଷ୍ଟେପ୍ କରି ହାତଟିକୁ ଧୋଇକି ଯଦି ତାକୁ ଖୁଆଇବା, ତାହେଲେ ତରଳ ଝାଡ଼ା, ଥଣ୍ଡା, ଖାସ ହୋଇନଥାଏ।
1: ଆଉ ଯେଉଁ ଛୁଆମାନେ ବିକଳ୍ପ ଗ୍ରହଣ କରିଥାନ୍ତି, କ୍ଷୀରର ବିକଳ୍ପ ଗ୍ରହଣ କରିଥାନ୍ତି, ସେମାନଙ୍କର କ'ଣ କ'ଣ ସମସ୍ୟା ହୁଏ?
0: ହଁ, ଏମାନଙ୍କ ତ ସମସ୍ୟା ହୋଇଥାଏ, କାରଣ ସେ ବାହାରିଆ ଖାଦ୍ୟ ଖାଇବା ଦ୍ୱାରା ତା'ର ଇମ୍ୟୁନିଟି ପାୱାର କମିଯାଇଥାଏ, ଶିଶୁର ଅଭିବୃଦ୍ଧି ହାର ବି ଭଲ ଭାବରେ ହୁଏନି, ଆଉ ତା'ର ବାରମ୍ବାର ଝାଡ଼ା, ଥଣ୍ଡା, ଖାସ ଲାଗି ରହିଥାଏ।
1: ଯଦି ବା କୌଣସି ପରିସ୍ଥିତିରେ ସେମାନେ ବିକଳ୍ପ ଗ୍ରହଣ କରୁଛନ୍ତି, ତ ସେଇଠି କେମିତି ପରିଷ୍କାର ପରିଚ୍ଛନ୍ନତା ସେମାନେ ଗ୍ରହଣ କରିବା ଆବଶ୍ୟକ, ଯେଉଁମାନେ ନବଜାତକର ଯତ୍ନ ନେଇଥାନ୍ତି?
0: ପରିବାରର ସେଇ ଛୁଆମାନଙ୍କର ଯେଉଁ ପରିବାରର ଅନ୍ୟ ଅଭିଭାବକମାନଙ୍କୁ ବୁଝାଇବାକୁ ପଡ଼ିବ, ସବୁବେଳେ ସଫା ସୁତୁରା ଖାଇବା ପୂର୍ବରୁ ହାତଟିକୁ ଭଲକି ଧୋଇବେ, ସେ ଯେଉଁ ଖାଉଛି ସେ ପାତ୍ରଟିକୁ ଭଲ ଭାବରେ ଧୋଇବେ, ଏବଂ ଯେଉଁ ବୋଟଲ୍ ଫିଡ଼ିଙ୍ଗ କରୁଛନ୍ତି ବାରମ୍ବାର ଧୋଇବେ, ଭଲ ଭାବରେ ଗରମ ପାଣି ଧୋଇକି ତା'ର କଭର୍ ଦେଇକିନା ମାନେ ରଖିବେ, ଆଉ ଯେତେ ଥର ଖୁଆଇବେ ସେତେ ଥର ସେ ପାତ୍ରଟିକୁ ବାରମ୍ବାର ଧୋଇବା ଦ୍ୱାରା ଏମାନଙ୍କର କୌଣସି ପ୍ରକାର ଇନଫେକ୍ସନ୍ ହୋଇନଥାଏ।
1: ଠିକ୍ ରୂପେ କ୍ଷୀର ହେବା ପାଇଁ ଉତ୍ତମ ଖାଦ୍ୟ ତ ନିହାତି ଆବଶ୍ୟକ, ତାହେଲେ କେଉଁ କେଉଁ ଖାଦ୍ୟ ଖାଇବା ପ୍ରସୂତି ମାଆଙ୍କ ପାଇଁ ଜରୁରୀ?
0: ହଁ, ଏବେ ବି ଆମ ଗାଁ ଗହଳିରେ ଏ ପ୍ରଥାଟା ଅଛି ଯେ ପ୍ରସୂତି ହେଲା ପରେ ସେ ବିଭିନ୍ନ ପ୍ରକାର ଖାଦ୍ୟ ବାରଣ କରିଥାନ୍ତି, ମାନେ ବାଇଗଣ ଖାଇବେନି, ଶାଗ ଖାଇବେନି, ମାଛ ମାଂସ ଖାଇବେନି, ଏଇ ଯାକ ଖାଇଲେ ଛୁଆ ମାନେ ପତଳା ଝାଡ଼ା ହେବ, ଚୂର୍ଣ୍ଣା ହେବ ବୋଲି ସେମାନଙ୍କର ବହୁତ ଅନ୍ଧବିଶ୍ୱାସ ଅଛି, ସେଥିଲାଗି ସେମାନଙ୍କୁ ଆମେ ଗାଁ ଗହଳିରେ ବୁଝାଉଛୁ। କାହିଁକି ନା ଶିଶୁଟି ଜନ୍ମ ପରେ ମାଆକୁ ବହୁତ ପୁଷ୍ଟିକର ସୁଷମ ଖାଦ୍ୟ ଦରକାର ପଡ଼ିଥାଏ, ସେ ସବୁ ପ୍ରକାର ଖାଦ୍ୟ ଭାତ ଡାଲି ଶାଗ ପନିପରିବା ଡେଲି କ୍ଷୀର ମାଛ ମାଂସ ଅଣ୍ଡା ସବୁ ପ୍ରକାର ଜିନିଷ ସେ ଖାଇବା ନିହାତି ଦରକାର। ଏହା ଖାଇବା ଦ୍ୱାରା ମାଆର ଶିଶୁଟି ଜନ୍ମ ପରେ ଭବିଷ୍ୟତରେ ଶିଶୁର ଜନ୍ମ ପରେ ମାଆ ଭଲ ଭାବରେ ସେ କ୍ଷୀରଟିକୁ ଛୁଆକୁ ଦେଇଥାଏ, ଆଉ ଗାଁ ଗହଳିରେ ଆମର ଶିଶୁଟି ଜନ୍ମ ହେଲା ପରେ ମାଆମାନଙ୍କ ଭିତରେ ବହୁତ ଅନ୍ଧବିଶ୍ୱାସ ଭର୍ତ୍ତି ରହିଛି। ସେମାନେ କ'ଣ କରନ୍ତି, ଶିଶୁଟି ଜନ୍ମ ପରେ ସେମାନେ ଭାବନ୍ତି ଯେ ଏଇ କ୍ଷୀରଟା ହେଉଛି ପୋଚି କ୍ଷୀର ଆଉ ହଳଦିଆ କ୍ଷୀର, ଏଇ କ୍ଷୀର ଦେବା ଦ୍ୱାରା ଛୁଆଟି ରୁଗୁଣ ହେବ ବୋଲି

0: ସେମାନଙ୍କର ଅନ୍ଧବିଶ୍ୱାସ ଶିକାର ହୋଇଥାନ୍ତି ଆଉ ସେଇଟାକୁ ବାହାର କରି ଫିଙ୍ଗି ଦିଅନ୍ତି ଏବଂ ମହୁ ପାଣି ଚିନି ପାଣି ଦିଅନ୍ତି। ଏତିକି ମୋର ଅନୁରୋଧ ମା ମାନେ, ଗାଁ ଗହଳି ମା ମାନଙ୍କୁ କହୁଛି, ମୁଁ ମହିଳା ସ୍ୱାସ୍ଥ୍ୟକର୍ମୀ ଦିଦି ହିସାବରେ, ଦୟାକରି ଶିଶୁଟି ଜନ୍ମ ପରେ କଷ କ୍ଷୀର ବା କୋଲେଷ୍ଟ୍ରାଲ ଏଇ କ୍ଷୀରଟିକୁ ମା ଛୁଆକୁ ଜନ୍ମରୁ 6 ମାସ ଭିତରେ ନିହାତି ଦେବା ଦରକାର। ପ୍ରଥମ ଛୁଆ ଜନ୍ମର 1.5 ଘଣ୍ଟା ଭିତରେ ଏଇ କ୍ଷୀରଟି ନିହାତି ଦେବା ଦରକାର। ଦେବା ଦ୍ୱାରା ଆମ ଶିଶୁର ମାନେ ଇମ୍ୟୁନିଟି ପାୱାର ବଢ଼ିଥାଏ ଏବଂ କୌଣସି ପ୍ରକାର ତାକୁ ମାନେ ରୋଗ ହେବାକୁ ଦିଏନି ଏବଂ ତାର ଅଭିବୃଦ୍ଧିରେ ବି ଏଇ କ୍ଷୀରଟି ସାହାଯ୍ୟ କରିଥାଏ।
1: ଜଣେ ମା କେମିତି ଜାଣିବ ଯେ ତା ଶିଶୁଟି ପର୍ଯ୍ୟାପ୍ତ ମାତ୍ରାରେ କ୍ଷୀର ପାଉଛି ବୋଲି?
0: ହଁ, ଜଣେ ମା ତା ଛୁଆଟି କେତେବେଳେ ସେ ଜାଣିବ ଖାଇଛି ବୋଲି, ଏକରେ ହେଉଛି ସେ ଖାଇଲା ପରେ ଆଉ କାନ୍ଦିବନି, ଆଉ ତାର ପେଟଟା ଭର୍ତ୍ତି ହୋଇଯିବ ଏବଂ ସେ ଶୋଇପଡ଼ିବ ଏବଂ ବାରମ୍ବାର ପରିସ୍ରା କରିବ, ତାହେଲେ ଆମେ ଜାଣିବା ଶିଶୁଟି ପୂର୍ଣ୍ଣ ମାତ୍ରାରେ ଖାଦ୍ୟ ଖାଇଛି ମା କ୍ଷୀର, ତାକୁ କ୍ଷୀର ପ୍ରଚୁର ମାତ୍ରା ହେଉଛି ବୋଲି ଆମେ ଜାଣିବା।
1: ତ ଶେଷରେ ଆମର ଯେଉଁ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଯେଉଁ ଭଉଣୀମାନେ ସ୍ତନ୍ୟପାନ କରାଉଛନ୍ତି ନିଜ ଶିଶୁଙ୍କୁ, ସେମାନଙ୍କୁ ଆପଣ ଏଇ ଯେଉଁ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କ'ଣ କହିବାକୁ ଚାହିଁ?
0: ହଁ, ସେମାନଙ୍କୁ ତ ମୁଁ କହିବି ଯେ ମା ମାନଙ୍କୁ କହିବି, ଛୁଆଟିକି ମା କ୍ଷୀର ଦେବା ପୂର୍ବରୁ ନିଜ ହାତକୁ ଭଲ ଭାବରେ ସାବୁନରେ ସଫା କରି ରଖିବେ ଆଉ ଛୁଆଟିକୁ ଖୁଇବେ। ଯଦି ଯେଉଁ ଛୁଆର ମା ମାନେ ମୃତ୍ୟୁବରଣ କରିଥିବ, ତାଙ୍କର ଅଭିଭାବକମାନଙ୍କୁ କହୁଛି ଦୟାକରି ଛୁଆଟିକୁ ଖୁଇବା ପୂର୍ବରୁ ବୋତଲ ଏବଂ ପାତ୍ରଟିକୁ ଆଉ ଚାମଚଟିକୁ ଭଲ ଭାବରେ ଧୋଇକି ତାକୁ ବାରମ୍ବାର ଖୁଇବେ, ଫୁଟା ପାଣି ଧୋଇକି ବାରମ୍ବାର ତାକୁ ଧୋଇକି ଖୁଇବେ ଛୁଆ। ଯେଉଁ ମା ମାନଙ୍କର ଛୁଆ ଜନ୍ମ ପରେ ସେ ମାଆଟିକୁ ସ୍ତନ୍ୟକୁ ଭଲ ଭାବରେ ଗରମ ପାଣିରେ କଟନ ଦ୍ୱାରା ତାକୁ ସଫା କରିଦେବେ, ସଫା କରିଲା ପରେ ଯେତେବେଳେ ସଫ୍ଟ ହେଇଯିବ ନରମ ହେଇଯିବ ମାନେ ସ୍ତନ୍ୟଟାକୁ, ତାପରେ ଛୁଆଟିକୁ ମା କ୍ଷୀର ଦେବା ଚାଲୁ କରିବେ। ହଁ, ସେମାନେ ବି ପରିଷ୍କାର ପରିଚ୍ଛନ୍ନତା ଉପରେ ବହୁତ ଧ୍ୟାନ ଦେବା ଦରକାର।
1: ମ୍ୟାଡ଼ାମ, ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଇକି ଏଇ ଯେଉଁ ମାତୃ ସ୍ତନ୍ୟପାନ ଦିବସ ବିଷୟରେ ଯାହା ସବୁ ଉପାଦେୟ କଥା ଗୁଡ଼ିକ କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଆପଣମାନେ ଏହି କଥାବାର୍ତ୍ତାରୁ ଅନେକ କିଛି ଜାଣିଲେ ଭଉଣୀମାନେ। ଭଉଣୀମାନେ ସବୁବେଳେ ନିଜର ଶରୀରର ସୁସ୍ଥତା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, କାହିଁକି ନା ଶରୀର ସୁସ୍ଥ ରହିଲେ ମନ ବି ସୁସ୍ଥ ରହେ, ଆଉ ବର୍ତ୍ତମାନର ଜୀବନଶୈଳୀ ମଧ୍ୟ ଅତିମାତ୍ରାରେ ବିଗିଡ଼ି ଚାଲିଛି, ସେଥିପାଇଁ ଆପଣଙ୍କର ଦିନଚର୍ଯ୍ୟାକୁ ପରିବର୍ତ୍ତିତ କରନ୍ତୁ, ସବୁବେଳେ ସଚେତନ ରୁହନ୍ତୁ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି। ତାହେଲେ ଏଇଠି ଆସନ୍ତୁ ମନକୁ ଖୁସି କରିବା ଏହି ସୁନ୍ଦର ଗୀତ ମାଧ୍ୟମରେ।

ଆଜିର କାର୍ଯ୍ୟକ୍ରମକୁ ଭଉଣୀମାନେ ଏଇଠି ଶେଷ କରୁଛୁ, କାହିଁକିନା ସମୟ ଇସାରା କଲାଣି। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆଉ ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

0: ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି ପୂରିଲା 7 ବର୍ଷ। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଆଣିଛି ବ୍ୟାପକ ପରିବର୍ତ୍ତନ, କହିଲେ ପ୍ରଧାନମନ୍ତ୍ରୀ। 5.25% ଅପରିବର୍ତ୍ତିତ ରହିଲା ରେପୋରେଟ୍। ଏବଂ କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତୀୟ ଖେଳାଳି। ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ମଧ୍ୟରେ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ। ଏହି ଆଲୋଚନାରେ ବିଜେପିର ଅନ୍ୟତମ ସଦସ୍ୟ ସଞ୍ଜୟ ଭାଟିଆ ମଧ୍ୟ ଯୋଗ ଦେଇଥିଲେ। ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12:00 ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ। ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୁଦ୍ଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ। ତେବେ ଶ୍ରୀ ବିର୍ଲା ପ୍ରଶ୍ନକାଳ ସୁଗମ ପରିଚାଳନା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
3: संसद चर्चा संवाद के लिए आपके विचारों के अभिव्यक्ति के लिए प्रश्नकाल में महत्वपूर्ण प्रश्न पूछो, कई विभागों के महत्वपूर्ण प्रश्न है और आप नियोजित तरीके से पोस्टरबाजी करके प्रदर्शन कर सदन की गरिमा को घटाना चाहते हैं। सदन की कार्रवाई आज 2 तक के लिए स्थगित की जाती है।
2: परिस्थितिर सुधार न आसिबारु वाचस्पति गृह को अपराह्न 2 पर्यंत मुलतवी घोषणा करिछन्ति। ଦେଶର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜ୍ୟସଭାରେ ଆଜି ଏ ସମ୍ପର୍କିତ ଏକ ଉତ୍ତର ପ୍ରଦାନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଏପରି 300 ପ୍ରତିଷ୍ଠାନ ଖୋଲିବାକୁ ସରକାର ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି। ଗାଡ଼ି ଚଳାଚଳ କ୍ଷେତ୍ରରେ ପାଖାପାଖି 22 ଚାଳକଙ୍କର ଆବଶ୍ୟକତା ରହିଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଚାଳକଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ତାଲିମର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଛନ୍ତି, ରାସ୍ତାରେ ଲେନ୍ ଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ। ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ଉପରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି, ପ୍ରତିବର୍ଷ ପ୍ରାୟ 1,80,000 ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସରକାର ଏଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20 ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ବେଳେ କର୍ତ୍ତୃପକ୍ଷଙ୍କୁ ସଂଯମ ଭାବ ଅବଲମ୍ବନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହିଂସା ରୋକିବା ପାଇଁ ଯେକୌଣସି ପ୍ରକାରର ହିଂସାତ୍ମକ ପ୍ରତିକ୍ରିୟା ପରିସ୍ଥିତିକୁ ଅଧିକ ଖରାପ ଆଡ଼କୁ ନେଇଥାଏ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଗତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମନ୍ତ୍ରଣାଳୟ

ଆକାଶବାଣୀ ଭବାନୀ ପାଟଣା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର।

ମନ୍ତବ୍ୟ ଦେଇଛନ୍ତି। ପ୍ରତିବାଦକାରୀଙ୍କ ଦାବିକୁ ବିଚାର କରିବା ଏବଂ ସେମାନଙ୍କ ଆନ୍ଦୋଳନର କାରଣ ଜାଣିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ଛାତ୍ର ପ୍ରତିବାଦ ସମୟରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କିତ ଆବେଦନଗୁଡ଼ିକର ଏକତ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ ସମ୍ବିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ମଧ୍ୟ ବାଟ ଦେଖାଇଛି, ଫଳରେ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି ପାଇଛି। ଅଧିକ ପୁଞ୍ଜିନିବେଶ ପାଇଁ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇଛି। ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ହେବା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସୂଚାଇଛନ୍ତି ଯେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମିର ସମ୍ପ୍ରସାରଣ ଘଟିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟମିତା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି ସମ୍ବିଧାନର ସମ୍ପୂର୍ଣ୍ଣ ପ୍ରୟୋଗ ଦ୍ୱାରା ମହିଳା, ବଞ୍ଚିତ ବର୍ଗ କିମ୍ବା ଦଶନ୍ଧି ଧରି ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାର ଉପେକ୍ଷିତ ଲୋକମାନେ ସଶକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜିର ଦିନଟି ଆହୁରି ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରୁଛି। ସେ କହିଛନ୍ତି ଜାତୀୟ ଏକତା ପ୍ରତି ଶ୍ୟାମାପ୍ରସାଦଙ୍କର ଆଜୀବନ ପ୍ରତିବଦ୍ଧତା ପିଢ଼ି ପରେ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି। 2019 ଅଗଷ୍ଟ 5ରେ ଡକ୍ଟର ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀର ସହିତ ଲଦାଖର ପ୍ରଗତି ଓ ପ୍ରତ୍ୟେକ ନାଗରିକ ଯେପରି ବଡ଼ ସ୍ୱପ୍ନ ଦେଖିପାରିବେ ତାହାକୁ ହାସଲ କରିବା ଏବଂ ଏକ ବିକଶିତ ଭାରତ ଗଠନରେ ସେମାନଙ୍କର ଯୋଗଦାନ ଦେବାର ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ସମ୍ବିଧାନର ଭାବନାକୁ ଆଖି ଆଗରେ ରଖି ଏହି ସାମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରାଯାଇଥିଲା। ସେ କହିଛନ୍ତି ଯଦିଓ ଅନୁଚ୍ଛେଦ 370 ଏକ ଅସ୍ଥାୟୀ ଶବ୍ଦରୁ ଆରମ୍ଭ ହୋଇଥିଲା କିନ୍ତୁ ପୂର୍ବର କୌଣସି ସରକାର ଏହାକୁ ଉଚ୍ଛେଦ କରିବାକୁ ଇଚ୍ଛାଶକ୍ତି ବ୍ୟକ୍ତ କରିନଥିଲେ। ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2019ରେ ଆବଶ୍ୟକ ପଦକ୍ଷେପ ନେଇଥିଲେ ଯଦ୍ୱାରା ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ପ୍ରତିଫଳିତ କରିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି 2026-27 ଆର୍ଥିକ ବର୍ଷ ପାଇଁ ସକଳ ଘରୋଇ ଉତ୍ପାଦ GDP ଅଭିବୃଦ୍ଧି 6.7% ହେବ ବୋଲି ଆକଳନ କରିଛି। ଏଥିସହିତ ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି କମିଟି MPC ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ବଢ଼ିବାର ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ଶ୍ରୀ ମାଲହୋତ୍ରା ଆହୁରି କହିଛନ୍ତି ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଇଶାରାଣୀ ବରୁଆ, ତନ୍ଭି ଶର୍ମା ଏବଂ ଶ୍ରେୟାଂଶୀ ବାଲିସେଟ୍ଟି ଆସନରେ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଶାରାଣୀ ବରୁଆ ରାଉଣ୍ଡ ଅଫ୍ 32 ମ୍ୟାଚ୍ରେ ଦକ୍ଷିଣ କୋରିଆର ଲି ସୋ ହିଙ୍କୁ 18-21, 21-15, 7-21 ପରାସ୍ତ କରିଥିବା ବେଳେ ତନ୍ଭି ଚୀନ୍ର ଅନ୍ କି ୟୁଆନ୍ଙ୍କୁ 21-16, 21-15 ହରାଇଛନ୍ତି। ଶ୍ରେୟାଂଶୀ ଚାଇନିଜ୍ ତାଇପେଇର ୟୁ ପୋ ପାଇଙ୍କୁ 21-15, 21-14 ପରାଜିତ କରିଛନ୍ତି। ଆଜି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ମହିଳା ସଟଲର୍ମାନେ ହେଲେ ମାଳବିକା ବନସୋଡ୍ ଏବଂ ଆକର୍ଷି କାଶ୍ୟପ। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ପୂର୍ବତନ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୋନକ ରୋହନ, ସନିଥ ଦୟାନନ୍ଦ ଏବଂ ତରୁଣ ମନପଲ୍ଲୀ ଆଜି ଖେଳିବେ। ପୁରୁଷ ଡବଲ୍ସରେ ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି କୃଷ୍ଣପ୍ରସାଦ ଗର୍ଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟ ଏକ ବଡ଼ ବିପର୍ଯ୍ୟୟ ଘଟାଇ ଥାଇଲ୍ୟାଣ୍ଡର ଷଷ୍ଠ ମାନ୍ୟତାପ୍ରାପ୍ତ ଚୋଲୋ ଏମ୍ ପୋନ୍, ଚାନୋବି କେନମଙ୍କୁ ଏବଂ ଓରାପେଲ ଥଙ୍ଗାସ ଗାଁକୁ 21-16, 21-18 ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଲୋକସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ପାରିତ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିକ୍ଷାମନ୍ତ୍ରୀ ତ୍ରୟୋଦଶ ବୈଠକ। ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ଆଗତ କରିଥିଲେ। ଆଲୋଚନା ପରେ ବିଧେୟକଟି ଗୃହରେ ପାରିତ ହୋଇଯାଇଛି। ବିଧେୟକରେ ବ୍ୟାଙ୍କର୍ସ ବୁକ୍ସ ଏବଂ ଡିଜିଟାଲ୍ ବ୍ୟାଙ୍କିଂ ସମ୍ବନ୍ଧୀୟ ବିଭିନ୍ନ ଆଇନ ସମ୍ପର୍କିତ ବ୍ୟବସ୍ଥା ରହିଛି। ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00ରେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତ୍ୟପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ। ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12:00ରେ ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଗୃହରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

0: ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଏହି ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ ଟିଭିଇଟି ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବ। ସେହିପରି ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ, ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ୍ ସମ୍ବିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି କରିଛି। ଜାମ୍ମୁ କାଶ୍ମୀରରେ 100% ରେଳ ବିଦ୍ୟୁତିକରଣ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି, ଫଳରେ ରାଜ୍ୟରେ ସ୍ୱଚ୍ଛ ପରିବେଶ ଅନୁକୂଳ ଓ ଦ୍ରୁତ ରେଳ ନେଟୱାର୍କ ଗଠନ ସମ୍ଭବ ହୋଇଛି, ଯାହା ଯାତ୍ରୀ ସୁବିଧା ଓ ସଂଯୋଗକୁ ଅଧିକ ସୁଦୃଢ଼ କରିଛି। ଏହି ସମୟ ମଧ୍ୟରେ 9 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆତ୍ମନିର୍ଭର ହୋଇପାରିଛନ୍ତି। ଚେନ୍ନାବ ରେଳ ସେତୁ କାଶ୍ମୀର ଉପତ୍ୟକାକୁ ଭାରତୀୟ ରେଳ ନେଟୱାର୍କ ସହ ସଂଯୋଗ କରିବା ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହୋଇଛି। ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ 80,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଜାରି ରହିଛି। 2024 ମସିହାରେ ଏଠାକୁ 2 କୋଟିରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଅଧିକ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ମଧ୍ୟ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋରେଟ୍କୁ 5.25%ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5%କୁ ହ୍ରାସ ପାଇଛି ବୋଲି ଶ୍ରୀ ମଲହୋତ୍ରା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶ୍ରୀମତୀ ପରିଡ଼ା ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି କହିଛନ୍ତି, ପ୍ରଭାବିତ ଲୋକଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ନଳକୂପ ବିଶୋଧନ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
1: ରିହାବିଲିଟେସନ୍ ଏବଂ ରିଷ୍ଟୋରେସନ୍, ରାସ୍ତାଘାଟ ଯେଉଁଟା କଟ୍ ଅଫ୍ ହେଇଛି ତାର ରିଷ୍ଟୋରେସନ୍ ପାଇଁକି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯେଉଁ ଅଛି ତାଙ୍କୁ ତୁରନ୍ତ ବେଗରେ କୁହାଗଲା। ଏବଂ ମୁଁ ଭାବୁଛି କି ହସ୍ପିଟାଲରେ ଯେଉଁଠି ଡକ୍ଟରଙ୍କର କମି ଥିଲା ସେଠି ତୁରନ୍ତ ଡେପୁଟେସନ୍ କରିବାକୁ କୁହାହେଇଛି। ବ୍ଲିଚିଂ, ଡିସ୍ଇନ୍ଫେକ୍ସନ୍, ପାନୀୟ ଜଳର ବ୍ୟବସ୍ଥା ଏସବୁକୁ ଆମେ ଦ୍ରୁତ ଗତିରେ ଲୋକଙ୍କ ପାଖେ ପହଞ୍ଚେଇଛି। ଗୋଖାଦ୍ୟ ସଫିସିଏଣ୍ଟଲି ଲୋକଙ୍କ ପାଖେ ପହଞ୍ଚିବା ପାଇଁ କି ନିର୍ଦ୍ଦେଶ ଦିଆଗଲା।
0: କେନ୍ଦୁଝର ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର ପରିଚାଳନା ସମ୍ପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳୀନ ମୁକାବିଲା ଦଳ ମୁତୟନ, ରିଲିଫ୍ ବଣ୍ଟନ ଆଦି ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ନିରନ୍ତର ଦୃଷ୍ଟି ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ନିଟ୍ ୟୁଜି ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା 12 ତାରିଖ ଅପରାହ୍ନ 3 ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର

ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଓ ସଂକଳ୍ପର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହେଶ୍ୱର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଜାତ ଶିଶୁର ସୁସ୍ଥ ବିକାଶ ପାଇଁ ପ୍ରଥମ 6 ମାସ କେବଳ ମା'ର କ୍ଷୀର ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧସ୍ଥିତ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୌଦ୍ଧକୁ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସାମୁହିକ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ସରକାର ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଅବଧି ଗତ 31 ତାରିଖରେ ଶେଷ ହେଉଥିଲା। ବିଜ୍ଞପ୍ତ ଅଞ୍ଚଳରେ ଚାଷ ହୋଇଥିବା ଧାନ, ମକା, ଚିନାବାଦାମ, ମାଣ୍ଡିଆ ଆଦି 8ଟି ଫସଲକୁ ବୀମାଭୁକ୍ତ କରାଯାଇପାରିବ। ଏଥିସହ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀମାନେ କ୍ଷତିପୂରଣ ପାଇପାରିବେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଗଜପତି ଆଦି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲୋକସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ପାରିତ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ। ରେପୋ ରେଟ୍କୁ 5.25%ରେ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ବିଶାଲ ଶେଖର କେ ତୁଲସୀ କୁମାର ସାନ। ଗୀତ ରଚନା କରିଛନ୍ତି ପଞ୍ଚି ଚଲନ୍ଭି। ସଙ୍ଗୀତ କଥାଚିତ୍ର ବାଗି ଥ୍ରୀ।
2: Better than our right.

ଏଥର ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ। କଥାଚିତ୍ର ଛିଛୋରୀ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଠଟାରେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5ଟାରେ। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 ମିନିଟ୍ ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 103 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆଜି ଶୁଣିବା ଏହାର 1343 ଭାଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ବର୍ଷା ଧୋଇ ଦେଇଥିବା ସବୁଜ ଧରିତ୍ରୀର କୋଳରେ ଅସ୍ତଗାମୀ ସୂର୍ଯ୍ୟର ସୁନେଲି ଆଲୋକ ଯେତେବେଳେ ନୂଆ ସ୍ୱପ୍ନର ରଙ୍ଗ ଭରିଦିଏ, ପ୍ରକୃତିର ପ୍ରତ୍ୟେକ ସ୍ପନ୍ଦନ ଆମକୁ ନୂଆ ଆଶାର ବାର୍ତ୍ତା ଶୁଣାଏ। ସେହି ଆଶା, ସାହସ ଓ ଆତ୍ମବିଶ୍ୱାସର ଅପୂର୍ବ ସନ୍ଧ୍ୟାରେ ଆପଣମାନଙ୍କର ପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମ ଖେଳ ଓ ଖେଳାଳିରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ତେବେ ବନ୍ଧୁଗଣ, ଜୀବନ ଏକ ବିଶାଳ ଖେଳ ପଡ଼ିଆ। ଏଠାରେ ପ୍ରତିଦିନ ନୂଆ ଚ୍ୟାଲେଞ୍ଜ, ନୂଆ ପ୍ରତିଦ୍ୱନ୍ଦ୍ୱିତା ଓ ନୂଆ ସୁଯୋଗ ଆମ ସାମ୍ନାକୁ ଆସିଥାଏ। କେବେ ଆମେ ବିଜୟର ଶିଖର ଛୁଁ ତ ଆଉ କେବେ ପରାଜୟରୁ ଶିକ୍ଷା ନେଇ ପୁଣି ଥରେ ଆଗକୁ ବଢ଼ୁ। ଠିକ ସେହିପରି ଖେଳ ଆମକୁ ଶିଖାଏ, ହାର ହେଉଛି ଶେଷ ନୁହେଁ।

ଏକ ନୂଆ ଆରମ୍ଭ। ମୈଦାନରେ ଖେଳାଳିଙ୍କର ପ୍ରତିଟି ପରିଶ୍ରମରେ ଲୁଚି ରହିଥାଏ ଅନେକ ବର୍ଷର ସାଧନା, ଅନେକ ତ୍ୟାଗ ଏବଂ ଅଦମ୍ୟ ଇଚ୍ଛା ଶକ୍ତି। ପଦକ ଜିତିବା ପୂର୍ବରୁ ସେମାନେ ଜିତିଥାନ୍ତି ନିଜ ଦୁର୍ବଳତାକୁ। ତେଣୁ କୁହାଯାଏ, ବିଜୟ ପ୍ରଥମେ ମନରେ ଜନ୍ମନି, ତାପରେ ମୈଦାନରେ। ଆଜି ଆମ ଦେଶର ଖେଳାଳିମାନେ ବିଶ୍ୱ ଦରବାରରେ ଭାରତର ତିରଙ୍ଗାକୁ ଗର୍ବର ସହ ଉଡାଇ ଚାଲିଛନ୍ତି। କ୍ରିକେଟ, ହକି, ବ୍ୟାଡମିଣ୍ଟନ, ଆଥଲେଟିକ୍ସ, ଚେସ୍, ବକ୍ସିଂ, ରେସଲିଂ, ସୁଟିଂ କିମ୍ବା ଫୁଟବଲ, ପ୍ରତ୍ୟେକ ଖେଳରେ ଭାରତୀୟ ଯୁବଶକ୍ତି ନିଜର ପ୍ରତିଭା ଓ ଅକ୍ଲାନ୍ତ ପରିଶ୍ରମର ପରିଚୟ ଦେଇଛନ୍ତି। ସେମାନଙ୍କ ସଫଳତା କେବଳ ଖବର ନୁହେଁ, ବରଂ ଏହା ହେଉଛି କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ଏକ ଜୀବନ୍ତ ପ୍ରେରଣା। ପ୍ରିୟ ବନ୍ଧୁଗଣ, ଖେଳ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ଏହା ମନକୁ ଦୃଢ଼ କରେ, ଚରିତ୍ରକୁ ଗଢ଼େ ଏବଂ ଶୃଙ୍ଖଳା ସହଯୋଗ, ସମୟାନୁବର୍ତ୍ତିତା ଓ ନେତୃତ୍ୱର ମୂଲ୍ୟ ଶିଖେଇଥାଏ। ଯେଉଁ ଶିଶୁ ଖେଳ ପଡ଼ିଆରେ ଦୌଡ଼େ, ସେ କେବଳ ଗୋଟିଏ ମ୍ୟାଚ୍ ଖେଳୁନଥାଏ, ସେ ନିଜର ଭବିଷ୍ୟତ ଗଢ଼ୁଥାଏ। ଆଜିର ଦ୍ରୁତ ଗତିର ଜୀବନରେ ଆମେ ମୋବାଇଲ ଓ ସ୍କ୍ରିନ୍ରେ ଯେତେ ଅଧିକ ସମୟ ବିତାଉଛୁ, ସେତେବେଳେ ଖେଳ ପଡ଼ିଆ ଆମକୁ ଡାକୁଛି। ଆସ, ନିଜ ଶରୀରକୁ ସୁସ୍ଥ ରଖ, ମନକୁ ସତେଜ କର, ସ୍ୱପ୍ନକୁ ଉଡ଼ିବାକୁ ଦିଅ, କାରଣ ଏକ ସୁସ୍ଥ ଦେଶର ପରିଚୟ ତାହାର ସୁସ୍ଥ ଯୁବପିଢ଼ି। ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଜାଣିବା କ୍ରୀଡ଼ା ଜଗତର ତାଜା ଖବର, ଶୁଣିବା ପ୍ରେରଣାଦାୟକ କାହାଣୀ, ଆଲୋଚନା କରିବା ବିଭିନ୍ନ ଖେଳର ରୋଚକ ଦିଗ ଏବଂ ସ୍ମରଣ କରିବା ସେହି ସମସ୍ତ ଖେଳାଳିଙ୍କୁ ଯେଉଁମାନଙ୍କର ପରିଶ୍ରମ ଓ ସଂକଳ୍ପ ଆମକୁ ଆଗକୁ ବଢ଼ିବାର ନୂଆ ସାହସ ଦେଇଥାଏ। ଆସନ୍ତୁ ଆଜିର ଏହି ସନ୍ଧ୍ୟାରେ ଆମେ ସମସ୍ତେ ଗୋଟିଏ ସଂକଳ୍ପ ନେବା ଯେ ପ୍ରତିଯୋଗିତା କରିବା, କିନ୍ତୁ ସୁସ୍ଥ ପ୍ରତିଯୋଗିତା, ଜିତିବା କିନ୍ତୁ ବିନମ୍ରତାର ସହିତ, ହାରିବା କିନ୍ତୁ ସାହସ ହରାଇ ନୁହେଁ, କାରଣ ପ୍ରକୃତ ଖେଳାଳି ସେହି ଯିଏ ପ୍ରତ୍ୟେକ ପରିସ୍ଥିତିରେ ହସିବାକୁ ଓ ପୁଣି ଥରେ ଉଠି ଦୌଡ଼ିବାକୁ ଜାଣେ। ତେବେ ଆଉ ବିଳମ୍ବ କାହିଁକି ବନ୍ଧୁଗଣ, ଆସନ୍ତୁ ଆରମ୍ଭ କରିବା ଆଜିର ରୋମାଞ୍ଚକର କ୍ରୀଡ଼ା ଯାତ୍ରାକୁ। ବନ୍ଧୁଗଣ, ଖେଳର ଦୁନିଆ ପ୍ରତିଦିନ ଲେଖୁଛି ନୂଆ ସଫଳତାର କାହାଣୀ, ସୃଷ୍ଟି କରୁଛି ନୂଆ କୀର୍ତ୍ତିମାନ ଏବଂ ଜନ୍ମ ଦେଉଛି ନୂଆ ନାୟକଙ୍କୁ। ଦେଶ ହେଉ କି ବିଦେଶ, ପ୍ରତ୍ୟେକ ମୈଦାନରେ ଚାଲିଛି ସଂଘର୍ଷ, ଉତ୍ସାହ ଓ ବିଜୟର ଅବିରତ ଯାତ୍ରା। ଆସନ୍ତୁ ଏବେ ନଜର ପକାଇବା କ୍ରୀଡ଼ା ଜଗତର କିଛି ସାମ୍ପ୍ରତିକ ଓ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତେବେ ବନ୍ଧୁଗଣ, ଜାତୀୟ ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୁଲିସର କ୍ରୀଡ଼ାବିତ୍ଙ୍କ ଚମକ ପୁଣି ଥରେ ଦେଖିବାକୁ ମିଳିଛି। ବିଭାଗର 12 ଜଣ କ୍ରୀଡ଼ାବିତ୍ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ହୁରାନିଆ ଏହି କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଭାରତର 2020 ଅଧିନାୟକ ଶ୍ରେୟସ ଅୟର ସେମାନଙ୍କୁ ପ୍ରଶଂସା କରିଛନ୍ତି। ବିଶେଷ କରି ମୁଷ୍ଟିଯୋଦ୍ଧାଙ୍କ ଐତିହାସିକ ଏବଂ ରେକର୍ଡ ପଦକ ଅମଳ ଅଭିଯାନ ପାଇଁ ସେମାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ଅୟର ଲେଖିଛନ୍ତି, ଭାରତୀୟ ଦଳ ପାଇଁ କି ଅସାଧାରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଆମର ବକ୍ସରମାନେ ଗ୍ଲାସ୍ଗୋରେ ଆଧିପତ୍ୟ ବିସ୍ତାର କରି ବିପୁଳ ସ୍ୱର୍ଣ୍ଣ ପଦକ ହାସଲ ସହ ଦେଶକୁ ଗୌରବାନ୍ୱିତ କରିଛନ୍ତି। କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ 10ମ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆନ ଚ୍ୟାଲେଞ୍ଜର କପ୍ରେ ଓଡ଼ିଶା କରାଟେକା 51 ସ୍ୱର୍ଣ୍ଣ, 11 ରୌପ୍ୟ ଓ 4 କାଂସ୍ୟ ପଦକ ସହ ମୋଟ 66ଟି ପଦକ ଜିତିଛନ୍ତି। ଏହି ସଫଳତା ଲାଗି ପଦକ ବିଜେତାଙ୍କୁ ଓଡ଼ିଶା କରାଟେ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ବନ୍ଧୁଗଣ, କୋଲକାତାରେ ଚାଲିଥିବା ବିଶ୍ୱ ତୃତୀୟ ପୁରାତନ ଓ ଏସିଆର ସର୍ବପୁରାତନ ଫୁଟବଲ ପ୍ରତିଯୋଗିତା ଡୁରାଣ୍ଡ କପ୍ରେ ଭାଗ ନେଇଛି ସମ୍ବଲପୁରର ପ୍ରତିଷ୍ଠିତ ଫୁଟବଲ କ୍ଲବ ସମଲେଶ୍ୱରୀ ସ୍ପୋର୍ଟିଂ। ରବିବାର ତୃତୀୟ ମ୍ୟାଚ୍ରେ ସମଲେଶ୍ୱରୀ ସ୍ପୋର୍ଟିଂ 3-2 ଗୋଲ୍ରେ କୋଲକାତାର ପ୍ରତିଷ୍ଠିତ ଫୁଟବଲ କ୍ଲବ ମହମ୍ମଦାନ ସ୍ପୋର୍ଟିଂକୁ ପରାସ୍ତ କରିଛି। ଏହା ସହିତ ଏହା ମଧ୍ୟ ଜାଣିବା ବନ୍ଧୁଗଣ ଯେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରବିବାର ଉଦ୍ଯାପିତ ହୋଇଛି। ଭାରତୀୟ ସମୟ ରାତି 1:30 ହୋଇଥିବା ରଙ୍ଗାରଙ୍ଗ ଉଦ୍ଯାପନୀ ଉତ୍ସବ କ୍ରୀଡ଼ାପ୍ରେମୀଙ୍କ ମନ ମୋହିଛି। ଆରଥର 2030ରେ ଅହମ୍ମଦାବାଦରେ ଦେଖା ହେବାର ପ୍ରତିଶ୍ରୁତି ଦେଇ ଖେଳାଳି, ଖେଳପ୍ରେମୀ, ଅଧିକାରୀ ଓ କ୍ରୀଡ଼ା ସଂଗଠକମାନେ ଭାବ ବିହ୍ୱଳ ପରିବେଶରେ ଗ୍ଲାସ୍ଗୋରୁ ମେଲାଣି ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ଜିତି ରବିବାର ସ୍ୱଦେଶ ଫେରିଥିବା ଭାରୋତ୍ତୋଳକ ମୀରାବାଇ ଚାନୁ ଓ ଲଭ୍ରିତ ସିଂଙ୍କୁ ଏଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୀରାବାଇ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିଭଳି

ପୁରୁଷ 110 କିଲୋଗ୍ରାମରୁ ଅଧିକ ବର୍ଗରେ ଲଭପ୍ରୀତ ସିଂ ରୌପ୍ୟ ପଦକ ଜିତିଛନ୍ତି। ଏସୀୟ କପ୍ ହକି ପ୍ରସ୍ତୁତି ଲାଗି ଭାରତ ଏକ ଶୃଙ୍ଖଳାର ଆୟୋଜନ କରୁଛି। ଚଳିତ ମାସ 7-13 ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ସାଇ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏହି 8 ମ୍ୟାଚ୍ ବିଶିଷ୍ଟ ଏକ୍ସପୋଜର ଶୃଙ୍ଖଳାରେ ମାଲେସିଆର 21 ବର୍ଷର କମ୍ ହକି ଦଳ ଅଂଶଗ୍ରହଣ କରିବେ। ଏହି ଦଳ ଭାରତ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବା ପରେ ସେହି ଦଳ ସହ 3ଟି ମ୍ୟାଚ୍ ଖେଳିବ। ତେବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପଦକ ତାଲିକା ଯଦି ଦେଖିବା, ତେବେ ଭାରତ ଏଠାରେ 13ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ, 9ଟି କାଂସ୍ୟ ସହ ସର୍ବମୋଟ 39ଟି ପଦକ ହାସଲ କରିଛି। ତେବେ ବନ୍ଧୁଗଣ, ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ତଥା ଖ୍ୟାତନାମା ବନ୍ଧୁକ ଚାଳିକା ସୁଶ୍ରୀ ଶ୍ରେୟସୀ ସିଂଙ୍କ 4ଦିନିଆ ଓଡ଼ିଶା ଗସ୍ତ ରବିବାର ଶେଷ ହୋଇଛି। ଗସ୍ତର ଶେଷ ଦିନ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନ ପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋଚନା ସମୟରେ ସଚିବ ଭୂପେନ୍ଦର ସିଂ ପୁନିଆ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ହାଇ ପରଫର୍ମାନ୍ସ ସେଣ୍ଟର ଗୁଡ଼ିକର ପ୍ରଶଂସା କରି ସୁଶ୍ରୀ ଶ୍ରେୟସୀ ସିଂ କହିଥିଲେ ଯେ ବିହାରରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି। କ୍ରୀଡ଼ା ପ୍ରାଙ୍ଗଣଗୁଡ଼ିକର ସଠିକ୍ ବ୍ୟବହାର ଓ ପରିଚାଳନା ପାଇଁ ସେ ଓଡ଼ିଶା ଏବଂ ବିହାର ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଓ ଖେଳାଳି ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ବନ୍ଧୁଗଣ, ଭାରତର 17 ବର୍ଷୀୟ ତନ୍ଭି ଶର୍ମା ରବିବାର ନିଜର ପ୍ରଥମ DWF ମୁକୁଟ କରାୟତ୍ତ କରିଛନ୍ତି। ଏଠାରେ ଆୟୋଜିତ ତାଇପେଇ ଓପେନ୍ ସୁପର 300 ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତି ନିଜ କ୍ୟାରିୟରରେ ତନ୍ଭି ଏହି ଐତିହାସିକ ସଫଳତା ପାଇଛନ୍ତି। ଗତବର୍ଷ ୟୁଏସ୍ ଓପେନ୍ 300 ଉପବିଜୟିନୀ ତନ୍ଭି ଫାଇନାଲରେ 6ଷ୍ଠ ମାନ୍ୟତା ପ୍ରାପ୍ତ ଭିଏତନାମର ୟୁଥ୍ ଲିନ୍ ଗୁଏଙ୍କୁ ମାତ୍ର 36 ମିନିଟ୍ରେ 21-16 ମାତ୍ ଦେଇଥିଲେ। ବିଶ୍ୱର ଏହି ପୂର୍ବତନ କନିଷ୍ଠ 1 ନମ୍ବର ଖେଳାଳି 17 ବର୍ଷ 222 ଦିନ ବୟସରେ ଏଠାରେ ଫାଇନାଲ ଖେଳିବାରେ ସର୍ବକନିଷ୍ଠ ହୋଇଛନ୍ତି। ତେବେ ବନ୍ଧୁଗଣ, ଏହି ଥିଲା କିଛି କ୍ରୀଡ଼ା ସମ୍ପର୍କିତ ସୂଚନା। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଆସନ୍ତୁ ନା ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ସଙ୍ଗୀତମୟ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ କରୁଛି। ତେବେ ବନ୍ଧୁଗଣ, ଆଜି ଜାଣିବା 1857 ମସିହାର ମହାବିଦ୍ରୋହ, ବ୍ରିଟିଶ ଶାସନ ବିରୋଧରେ ଭାରତର ପ୍ରଥମ ଅଖିଳ ଭାରତୀୟ ପ୍ରତିରୋଧ। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ 1857 ମସିହାର ମହାବିଦ୍ରୋହ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଅଧ୍ୟାୟ ଥିଲା। ଏହାକୁ ବ୍ରିଟିଶ ଔପନିବେଶିକ ଶାସନ ବିରୁଦ୍ଧରେ ଭାରତର ପ୍ରଥମ ବ୍ୟାପକ ତଥା ଅଖିଳ ଭାରତୀୟ ପ୍ରତିରୋଧ ବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରାଯାଏ। 1757 ପଲାସୀ ଯୁଦ୍ଧ ପରେ ବ୍ରିଟିଶମାନେ ଯେଉଁ ରାଜନୈତିକ ଶକ୍ତିର ଭିତ୍ତି ସ୍ଥାପନ କରିଥିଲେ ତାହା ଦୀର୍ଘ ଶତାବ୍ଦୀ ଧରି ଭାରତୀୟ ସମାଜ, ଅର୍ଥନୀତି ଓ ରାଜନୀତିକୁ ଗଭୀର ଭାବେ ଶୋଷଣ କରିଥିଲା। ଏହି ନିର୍ଯାତନା, ଅସନ୍ତୋଷ ଏବଂ କ୍ରୋଧ ଶେଷରେ 1857 ମସିହାରେ ଏକ ବିଶାଳ ବିସ୍ଫୋରଣର ରୂପ ନେଇଥିଲା। 1857 ମସିହାର ମହାବିଦ୍ରୋହର ପ୍ରଥମ ପ୍ରତ୍ୟକ୍ଷ ସ୍ଫୁଲିଙ୍ଗ ଦେଖିବାକୁ ମିଳିଥିଲା 1857 ମସିହା ମାର୍ଚ୍ଚ ମାସ 29 ତାରିଖ ଦିନ ପଶ୍ଚିମବଙ୍ଗର ବାରକପୁର ଛାଉଣିରେ। ସେଠାରେ 34ତମ ନେଟିଭ ସାହସୀ ସେନାନାୟକ ମଙ୍ଗଲ ପାଣ୍ଡେ ବ୍ରିଟିଶ ଅତ୍ୟାଚାର ଏବଂ ନୂତନ ଏନଫିଲ୍ଡ ରାଇଫଲରେ ବ୍ୟବହୃତ ହେଉଥିବା ଗୋଲା ବାରୁଦ ବିରୋଧରେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ସାମରିକ ବିଦ୍ରୋହର ଆରମ୍ଭ କରିଥିଲେ। ଏହି ଅପରାଧରେ ତାଙ୍କୁ 1857 ମସିହା ଏପ୍ରିଲ ମାସ 8 ତାରିଖରେ ଫାଶୀଦଣ୍ଡ ଦିଆଯାଇଥିଲା, ଯାହା ସମଗ୍ର ଦେଶର ସୈନିକମାନଙ୍କ ମଧ୍ୟରେ ନିଆଁ ଜାଳି ଦେଇଥିଲା। ଏହାର କିଛି ସମୟ ପରେ ବନ୍ଧୁଗଣ

1857 ମସିହା ମେ ମାସ 10 ତାରିଖରେ ଉତ୍ତରପ୍ରଦେଶର ମେରଟ ଛାଉଣୀର ଭାରତୀୟ ସୈନିକମାନେ ବ୍ରିଟିଶ କର୍ତ୍ତୃତ୍ୱକୁ ଅମାନ୍ୟ କରି ବିଦ୍ରୋହର ଘୋଷଣା କଲେ। ସେମାନେ ଜେଲ୍ ଭାଙ୍ଗି ବନ୍ଦୀ ସାଥୀମାନଙ୍କୁ ମୁକ୍ତ କଲେ ଏବଂ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ। 1857 ମସିହା ମେ ମାସ 11 ତାରିଖରେ ସେମାନେ ଦିଲ୍ଲୀରେ ପହଞ୍ଚି ବୃଦ୍ଧ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କୁ ଭାରତର ସମ୍ରାଟ ବା ସର୍ବୋଚ୍ଚ ନେତା ଭାବେ ଘୋଷଣା କଲେ। ଏହା ସହିତ ଏହି ବିଦ୍ରୋହ ଉତ୍ତର ଓ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳକୁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ତେବେ ବନ୍ଧୁଗଣ, 1857 ମସିହାର ଏହି ମହାବିଦ୍ରୋହକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସାହସୀ ନେତାମାନେ ନେତୃତ୍ୱ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା କିଛି ସେମାନଙ୍କ ବିଷୟରେ। ପ୍ରଥମରେ ଥିଲେ ବାହାଦୁର ଶାହ ଜାଫର ଦିଲ୍ଲୀଠାରେ। ବୟସର ଅପରାହ୍ନରେ ଥିଲେ ମଧ୍ୟ ସେ ଏହି ମହାବିଦ୍ରୋହର ପ୍ରତୀକାତ୍ମକ ଅଖିଳ ଭାରତୀୟ ନେତା ସାଜିଥିଲେ, ଯାହାଙ୍କ ନାଁରେ ସମସ୍ତ ବିଦ୍ରୋହୀ ଏକାଠି ହୋଇଥିଲେ। ଏହାପରେ ରାଣୀ ଲକ୍ଷ୍ମୀବାଈ ଝାନ୍ସିରେ ଭାରତର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ବୀରଙ୍ଗନା ବ୍ରିଟିଶମାନଙ୍କ ଡକ୍ଟରିନ୍ ଅଫ୍ ଲ୍ୟାବ୍ସ ବିରୋଧରେ ସେ ନିଜର ରାଜ୍ୟ ଓ ସ୍ୱାଭିମାନ ରକ୍ଷା ପାଇଁ ରଣକ୍ଷେତ୍ରରେ ଖଡ୍ଗ ଧରି ଲଢ଼ିଥିଲେ ଏବଂ ବୀରଗତି ପ୍ରାପ୍ତ କରିଥିଲେ। ଏହାପରେ କାନପୁର ଓ ମଧ୍ୟ ଭାରତର ତାତିଆ ଟୋପେ, ନାନା ସାହେବଙ୍କ ସେନାର ମୁଖ୍ୟ ସେନାପତି ତାତିଆ ଟୋପେ ନିଜର ଚମତ୍କାର ଗରିଲା ଯୁଦ୍ଧ କୌଶଳ ମାଧ୍ୟମରେ ବ୍ରିଟିଶ ସେନାକୁ ବହୁଦିନ ଧରି ବ୍ୟସ୍ତ ରଖିଥିଲେ। ଏହାପରେ ଲକ୍ଷ୍ନୌର ବେଗମ ହଜରତ ମହଲ, ଅଭଧ ଅଞ୍ଚଳରେ ବ୍ରିଟିଶ ଅନ୍ୟାୟ ବିରୋଧରେ ସେ ନିଜ ନାବାଳକ ପୁଅକୁ ଆଗରେ ରଖି ବିଦ୍ରୋହର ନେତୃତ୍ୱ ନେଇଥିଲେ ଏବଂ ଲକ୍ଷ୍ନୌରେ ସେ ପ୍ରତିରୋଧ କରିଥିଲେ। ଏହାପରେ ବିହାରରେ କୁଁୱର ସିଂ, ବିହାରର ଜଗଦିଶପୁରର ଏହି 80 ବର୍ଷୀୟ ବୃଦ୍ଧ ଜମିଦାର ନିଜର ଅଦମ୍ୟ ସାହସ ଏବଂ ରଣକୌଶଳ ବଳରେ ବ୍ରିଟିଶ ସେନାକୁ ବାରମ୍ବାର ପରାସ୍ତ କରି ସେମାନଙ୍କୁ ଚକିତ କରିଦେଇଥିଲେ। ବର୍ତ୍ତମାନ ବନ୍ଧୁଗଣ, ଏହି ବିଦ୍ରୋହ ହଠାତ୍ ଘଟିନଥିଲା। ଏହା ପଛରେ ଦୀର୍ଘକାଳୀନ ଅସନ୍ତୋଷର ଅନେକ କାରଣ ଥିଲା, ଯେମିତିକି ରାଜନୈତିକ କାରଣ, ଡେଲ୍ ହାଉସିଙ୍କ ବ୍ୟାପନ ନୀତି ଏବଂ କୁଶାସନର ଆଳ ଦେଖାଇ ସତାରା, ଝାନ୍ସୀ, ନାଗପୁର, ଅଭଧ ଭଳି ଅନେକ ରାଜ୍ୟ ବ୍ରିଟିଶ ସାମ୍ରାଜ୍ୟରେ ମିଶାଇ ଦିଆଯାଇଥିଲା, ଯାହା ରାଜା ଓ ଜମିଦାରଙ୍କୁ କ୍ରୋଧିତ କରିଥିଲା। ଆର୍ଥିକ ଶୋଷଣ ଯେପରିକି ବ୍ରିଟିଶମାନଙ୍କ ଅଧିକ ରାଜସ୍ୱ ନୀତି, କୁଟୀର ଶିଳ୍ପର ଧ୍ୱଂସ ଏବଂ କୃଷକମାନଙ୍କ ଦାରିଦ୍ର୍ୟ ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଥିଲା। ଏହାପରେ ଆଉ ଏକ ମୁଖ୍ୟ କାରଣ ଥିଲା ସାମାଜିକ ଓ ଧାର୍ମିକ କାରଣ। ବ୍ରିଟିଶମାନଙ୍କ ପାଶ୍ଚାତ୍ୟ ସଂସ୍କୃତିର ପ୍ରସାର, ଧର୍ମ ପରିବର୍ତ୍ତନ ଏବଂ ଭାରତୀୟ ପରମ୍ପରା ପ୍ରତି ହୀନ ମନୋଭାବ ଲୋକଙ୍କ ମଧ୍ୟରେ ଭୟ ଏବଂ ଅସନ୍ତୋଷ ସୃଷ୍ଟି କରିଥିଲା। ଏହାପରେ ସାମରିକ କାରଣ ବା ସେନା ଅସନ୍ତୋଷ, ଭାରତୀୟ ସୈନିକମାନଙ୍କୁ କମ୍ ବେତନ, ଖରାପ ବ୍ୟବହାର ଏବଂ ସମୁଦ୍ର ପାର ହୋଇ ଯୁଦ୍ଧ କରିବାକୁ ବାଧ୍ୟ କରାଯିବା ସେମାନଙ୍କ ଧାର୍ମିକ ଭାବବୃତ୍ତିରେ ଆଘାତ ଦେଇଥିଲା। ଏହାପରେ ଆଉ ଏକ ମୁଖ୍ୟ କାରଣ ଥିଲା ତାମ୍ର କାର୍ଯ୍ୟ ଏବଂ ଏନଫିଲ୍ଡ ରାଇଫଲ, ନୂତନ ଏନଫିଲ୍ଡ ବନ୍ଧୁକର କାର୍ଟିଜ୍ରେ ଗାଈ ଓ ଶୁକର ଚର୍ବି ଲଗାଯାଇଥିବା ନେଇ ଗୁଜବ ଏବଂ ବିଶ୍ୱାସ ସୈନିକମାନଙ୍କ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ଯଦିଓ ଏହି ବିଦ୍ରୋହ ଅତ୍ୟନ୍ତ ବ୍ୟାପକ ଥିଲା, କିନ୍ତୁ କିଛି ଦୁର୍ବଳତା ଯୋଗୁଁ ବ୍ରିଟିଶମାନେ ଏହାକୁ ଦମନ କରିବାରେ ସଫଳ ହୋଇଥିଲେ। ଏଥିରେ ଏକ ସମନ୍ୱିତ କେନ୍ଦ୍ରୀୟ ନେତୃତ୍ୱ ଏବଂ ଦୂରଦୃଷ୍ଟିର ଅଭାବ ହୋଇଥିଲା। ଭାରତର ସମସ୍ତ ଅଞ୍ଚଳ ଏବଂ ସମସ୍ତ ଶ୍ରେଣୀର ଲୋକେ ଏଥିରେ ସମାନ ଭାବେ ଯୋଗ ଦେଇ ନଥିଲେ। କିଛି ଦେଶୀୟ ରାଜ୍ୟ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ। ବ୍ରିଟିଶମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଶୃଙ୍ଖଳିତ ସେନା ଏବଂ ଟେଲିଗ୍ରାଫ ବା ରେଲ ପରି ଯୋଗାଯୋଗ ବ୍ୟବସ୍ଥା ଥିଲା। ଶେଷରେ ବ୍ରିଟିଶମାନେ ଅତ୍ୟନ୍ତ ନିର୍ମମ ଭାବେ ଏହି ବିଦ୍ରୋହୀଙ୍କୁ ଦମନ କଲେ। ଦିଲ୍ଲୀ ଦଖଲ ହେଲା। ବାହାଦୁର ଶାହା ଜାଫରଙ୍କୁ ବର୍ମା ବା ବର୍ତ୍ତମାନର ମିଆଁମାର ରଙ୍ଗୁନ ନିର୍ବାସିତ କରାଗଲା ଏବଂ ଅନେକ ବିଦ୍ରୋହୀଙ୍କୁ ଫାଶୀ ଦିଆଗଲା। ଯଦିଓ 1857 ମସିହାର ବିଦ୍ରୋହ ସାମୟିକ ଭାବେ ବିଫଳ ହୋଇଥିଲା, କିନ୍ତୁ ଏହାର ଦୂରଗାମୀ ଏବଂ ଗଭୀର ପ୍ରଭାବ ପଡ଼ିଥିଲା। ଏହାପରେ ବ୍ରିଟିଶ ସରକାର ଭାରତର ଇଷ୍ଟ ଇଣ୍ଡିଆ କମ୍ପାନୀରେ ଶାସନକୁ ସମ୍ପୂର୍ଣ୍ଣ ବାତିଲ କରିଦେଲେ ଏବଂ ସିଧାସଳଖ ବ୍ରିଟିଶ ମହାରାଣୀ ଅଧୀନକୁ ଶାସନ ନେଇଗଲେ। ଏହା ଭାରତୀୟମାନଙ୍କ ମନରେ ଜାତୀୟତା ବୋଧ ଏବଂ ସ୍ୱାଧୀନତା ଅଗ୍ନି ଜାଗ୍ରତ କରିଥିଲା। ଏହି ବିଦ୍ରୋହ ପରବର୍ତ୍ତୀ କାଳରେ ମହାତ୍ମା ଗାନ୍ଧୀ, ନେତାଜୀ, ଭଗତ ସିଂ ଏବଂ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶ ଶାସନ ବିରୋଧରେ ଲଢ଼ିବା ପାଇଁ ଅଫୁରନ୍ତ ପ୍ରେରଣା ଯୋଗାଇଥିଲା। 1857 ମସିହା ମହାବିଦ୍ରୋହ କେବଳ କେତେଜଣ ସୈନିକଙ୍କ ଅସନ୍ତୋଷ ନଥିଲା ବନ୍ଧୁଗଣ, ବରଂ ଏହା ଥିଲା ବ୍ରିଟିଶ ଅତ୍ୟାଚାର ବିରୋଧରେ ଭାରତୀୟ ମାଟିର ପ୍ରଥମ ମିଳିତ ଗର୍ଜନ। ପଲାସୀର ଯୁଦ୍ଧରୁ ଯେଉଁ ଦାସତ୍ୱ କାହାଣୀ ଆରମ୍ଭ ହୋଇଥିଲା, 1857 ମସିହାର ବିଦ୍ରୋହ ତାହାକୁ ଚ୍ୟାଲେଞ୍ଜ କରି ପ୍ରମାଣ କରିଦେଇଥିଲା ଯେ ଭାରତୀୟମାନେ ସହଜରେ ଆତ୍ମସମର୍ପଣ କରିବେ ନାହିଁ। ଏହି ତ୍ୟାଗ ଏବଂ ବଳିଦାନର ଧାରା ହିଁ ଶେଷରେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ମୂଳଦୁଆ ସାଜିଥିଲା।

ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ଦେଖୁ ଦେଖୁ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ସେହି ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ

ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ତେବେ ଆପଣମାନେ ଚିଠି ଲେଖି ନପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ମେସେଜ୍ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଗୀତ ସକାଳେ 9:30 ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ। ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ସକାଳ 10:10। ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ମିତାଲି ଚିନାରା, ଲୋପିତା ମିଶ୍ର, ଗୀତାରାଣୀ ଦାସ ଓ ତାନସେନ ସିଂ। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିର ପାୱାର ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ। ହିନ୍ଦୀ କଥାଚିତ୍ରରେ ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କର କାର୍ଯ୍ୟକ୍ରମ ଯୁବବାଣୀ କ୍ରମରେ ଶୁଣିବେ ବୈଜ୍ଞାନିକା ଅପରାହ୍ନ 5:30। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ପ୍ରଚାର କରିବୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ମାନ୍ନା ଦେ, ଏମ୍ ଏସ୍ ଶୁଭଲକ୍ଷ୍ମୀ ଏବଂ ସିଏଚ୍ ଆତ୍ମା। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16। କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ରାତି 9:30 ଏବଂ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରାତି 10:00। କାର୍ଯ୍ୟକ୍ରମ ସବୁ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, କାରଣ ଏହାଦ୍ୱାରା ମଶା ବଂଶ ବୃଦ୍ଧି କରିଥାନ୍ତି। ଜମା ପାଣିରେ କିରାସିନ କିମ୍ବା ବ୍ଲିଚିଂ ପାଉଡର ପକାନ୍ତୁ। ମନେ ରଖିବେ, ସଦାବେଳେ ପାଣି ଫୁଟାଇ ପିଅନ୍ତୁ। ବନ୍ୟା ପରେ ନଳକୂପ କିମ୍ବା କୂଅ ପାଣି ଦୂଷିତ ହୋଇଥାଏ, ତେଣୁ ପାଣିକୁ ଅତି କମରେ 10-15 ମିନିଟ ଯାଏ ଫୁଟାଇ ଥଣ୍ଡା କରି ପିଅନ୍ତୁ। ସବୁଠୁ ବଡ଼ କଥା ହେଉଛି ପାଣି ବିଶୋଧନ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମିଳୁଥିବା ହାଲୋଜିନ ବଟିକା ବ୍ୟବହାର କରନ୍ତୁ। କୂଅ ଓ ନଳକୂପ ଗୁଡ଼ିକରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରିବା ପରେ ହିଁ ସେଥିରୁ ପାଣି ବ୍ୟବହାର କରନ୍ତୁ। ଏହି ସମୟରେ ବ୍ୟକ୍ତିଗତ ସ୍ୱଚ୍ଛତା ଓ ଖାଦ୍ୟ ନିରାପତ୍ତା ପ୍ରତି ଗୁରୁତ୍ୱ ଦିଅନ୍ତୁ। ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ। ବନ୍ୟା ପାଣି ସଂସ୍ପର୍ଶରେ ଆସିଥିବା କିମ୍ବା ନଷ୍ଟ ହୋଇଥିବା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ସବୁବେଳେ ତାଜା ଓ ଗରମ ଖାଦ୍ୟ ଗ୍ରହଣ କରନ୍ତୁ। ଏହି ଅବସରରେ ଆଜିର ହେଉଛି ଆଲୋଚନା ବନ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
1: ଓଡ଼ିଶାରେ ବନ୍ୟା ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ। ଏଠାରେ ପ୍ରତିବର୍ଷ ବର୍ଷା ଋତୁରେ ମହାନଦୀ, ବ୍ରାହ୍ମଣୀ, ପୈତରଣୀ ଓ ସୁବର୍ଣ୍ଣରେଖା ଆଦି ବଡ଼ ବଡ଼ ନଦୀରେ ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ଏବଂ ଏଥିରେ ପ୍ରଭାବିତ ହୁଅନ୍ତି ଲକ୍ଷ ଲକ୍ଷ ଲୋକ। ମାତ୍ର ଆଗେ ବନ୍ୟା ଯୋଗୁଁ ଯେମିତି ବିପୁଳ ଧନଜୀବନ ନଷ୍ଟ ହେଉଥିଲା, ସେ ସ୍ଥିତି ଏବେ ଆଉ ନାହିଁ କହିଲେ ଚଳେ। ଆଗେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଥିଲା ସମ୍ପୂର୍ଣ୍ଣ ପାରମ୍ପରିକ ଓ ବିଳମ୍ବିତ। ବନ୍ୟା ନିୟନ୍ତ୍ରଣ ପାଇଁ ଆଧୁନିକ ବ୍ୟବସ୍ଥା ନଥିଲା କି ଜନ ସୁରକ୍ଷା ଦିଗରେ ସାଧନ ଓ କୌଶଳର ଅଭାବ ଯୋଗୁଁ ତ୍ୱରିତ ପଦକ୍ଷେପ ନେଇପାରୁନଥିଲେ ସରକାର। ଯୋଗାଯୋଗ ଓ ଯାତାୟାତର ସୁବିଧା ନଥିଲା, ଯାହାଫଳରେ ବିପନ୍ନଙ୍କ ପାଖରେ ଠିକ୍ ସମୟରେ ସହାୟତା ପହଞ୍ଚି ପାରୁନଥିଲା କି ସହଜ ହେଉନଥିଲା ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟ। ମାତ୍ର ଏବେ ଜ୍ଞାନକୌଶଳର ବିକାଶ ସାଙ୍ଗକୁ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ସରକାର ହାସଲ କରିସାରିଥିବା ଦୀର୍ଘ ଅଭିଜ୍ଞତାକୁ ନେଇ ବଦଳିଛି ବନ୍ୟା ନିୟନ୍ତ୍ରଣ ପଦ୍ଧତି। ଉପଗ୍ରହ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ, ଡ୍ରୋନ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ, ମୋବାଇଲ ଆପ୍ ଦ୍ୱାରା ସତର୍କ ସୂଚନା ପ୍ରଦାନ ଯୋଗୁଁ ସହଜ ହୋଇପାରିଛି ବନ୍ୟା ନିୟନ୍ତ୍ରଣ। ସରକାରଙ୍କ ତତ୍ପରତା ଯୋଗୁଁ କାର୍ଯ୍ୟ କରୁଛି 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ। ବନ୍ୟା ପାଣି କମିଲା ପରେ ବି ଦ୍ରୁତ ଗତିରେ ଚାଲୁଛି ଜଳବନ୍ଧ ସଂରଚନା, ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟ, ଯାହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ପରିମଳ ବ୍ୟବସ୍ଥା। ସାଧାରଣତଃ ବନ୍ୟା ଛାଡ଼ିବା ପରେ ଜଳମଗ୍ନ ନଳକୂପ ଗୁଡ଼ିକୁ ପମ୍ପିଂ କରି ଏବଂ ବିଶୋଧନ ପକାଇ ସଫା କରାଯାଏ। ଏଥିସହିତ ପାନୀୟ ଜଳର ଅନ୍ୟାନ୍ୟ ଉତ୍ସ ଗୁଡ଼ିକରେ ହାଲୋଜେନ ଓ କ୍ଲୋରିନ ବଟିକା କିମ୍ବା ବ୍ଲିଚିଂ ପାଉଡର ବ୍ୟବହାର କରାଯାଏ। ଗାଁ ଏବଂ ରିଲିଫ କ୍ୟାମ୍ପ ଚାରିପାଖେ ବ୍ଲିଚିଂ ପାଉଡର, ଜୀବାଣୁନାଶକ ସିଞ୍ଚନ କରାଯିବା ସହିତ ମୃତ ପଶୁପକ୍ଷୀଙ୍କୁ ମାଟିରେ ପୋତି ପରିବେଶ ନିର୍ମଳ କରାଯାଏ। ବନ୍ୟା ପରବର୍ତ୍ତୀ ସମୟରେ ଘର ଜାଗା ଓ ଜନବସତି ଅଞ୍ଚଳରେ ବିଷାକ୍ତ ସାପମାନଙ୍କର ପ୍ରାଦୁର୍ଭାବ ବଢ଼ିଥାଏ। ସାପ ଗାତ ତଥା ରହଣୀ ସ୍ଥଳରେ ପାଣି ପଶିଯିବା କାରଣରୁ ସାପ ଗୁଡିକ ନିଜକୁ ବଞ୍ଚାଇବା ପାଇଁ ଗଛ, ଶୁଖିଲା ସ୍ଥାନ କିମ୍ବା ଘର ଭିତରକୁ ଚାଲି ଆସନ୍ତି। ତେଣୁ ବନ୍ୟା ଛାଡିବା ମାତ୍ରେ ଘର ଚାରିପାଖରେ ଥିବା ଅଇଳା ଆବର୍ଜନା ଓ ଅନାବନା ଘାସ ସଫା କରିଦେବା ଆବଶ୍ୟକ। ଏହି ସମୟରେ ପାଣିକୁ ଫୁଟେଇ କିମ୍ବା କ୍ଲୋରିନ ବଟିକା ପକେଇ ପିଇବା ଉଚିତ। ଏଥିସହିତ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଆଦୌ ଉଚିତ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଜନସଚେତନତା ସୃଷ୍ଟି ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ଏବଂ ବିଶେଷ କରି ନିରାପଦ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ନିଆଯାଇଛି ତ୍ୱରିତ ପଦକ୍ଷେପ। ତଥ୍ୟ ଅନୁସାରେ ସମ୍ପୃକ୍ତ ଜିଲ୍ଲା ଗୁଡ଼ିକରେ ଥିବା ମୋଟ 13,662 ନଳକୂପ ମଧ୍ୟରୁ ବନ୍ୟା ଯୋଗୁଁ 6,491 ପ୍ରଭାବିତ ହୋଇଛି ଏବଂ ଏବେ ସୁଦ୍ଧା ସେଥିରୁ ଅର୍ଦ୍ଧାଧିକ ବିଶୋଧିତ ହୋଇସାରିଛି। ମୋଟ 642 ପାଇପ ଜଳ ଯୋଗାଣ ମଧ୍ୟରୁ ପ୍ରଭାବିତ ହୋଇଥିବା 357 ପ୍ରକଳ୍ପର ପୁନରୁଦ୍ଧାର ଓ ବିଶୋଧନ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି। ପୁନରୁଦ୍ଧାର ଅବଧିରେ ପାନୀୟ ଜଳ ଯୋଗାଣ ନିରନ୍ତର ବଜାୟ ରଖିବା ପାଇଁ ଟ୍ୟାଙ୍କର, ସିନ୍ଥେଟିକ୍ ଟ୍ୟାଙ୍କ, ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ ଏବଂ ପାନୀୟ ଜଳ ବୋତଲ ଓ ପାଉଚ ମାଧ୍ୟମରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସରକାରଙ୍କର ଏହି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜନସାଧାରଣଙ୍କର ସହଯୋଗ ଏକାନ୍ତ କାମ୍ୟ। ଜୀବନ ଧାରଣ ପାଇଁ ସ୍ୱଚ୍ଛତା ଏକ ମୌଳିକ ଆବଶ୍ୟକତା। ନିରାମୟ ଜୀବନ ଓ ସୁସ୍ଥ ସମାଜ ଗଠନ ଦିଗରେ ତାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ନଦେଲେ ଅପରିଚ୍ଛନ୍ନ

ତଥା ଅଭିଶାପରୁ ମୁକ୍ତ ହେବନି ଦେଶ। ପରିମଳ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଶୌଚାଳୟ। ତେଣୁ ଆମେ ଏଣେ ତେଣେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା ଉଚିତ ଏବଂ ଏହାକୁ ବୈଠକଖାନା କରି ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ। ସ୍ୱଚ୍ଛତାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଣେଇଥିଲେ, ନା ଅଳିଆ କରିବା, ନା ଅଳିଆ କରିବାକୁ ଦେବା ମନ୍ତ୍ର। ଏକ ସାମୂହିକ ଆନ୍ଦୋଳନ ନେତୃତ୍ୱ ନେଇ ନିଜେ ଝାଡୁ ଧରି ମନ୍ଦିର ରାସ୍ତାରେ ସଫା କରିବା ଦ୍ୱାରା ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେଲା ସତ, କିନ୍ତୁ ଏଯାଏ ବି ଦେଶରୁ ସମ୍ପୂର୍ଣ୍ଣ ହଟିଲାନି ଅପରିଚ୍ଛନ୍ନତା। ଘରେ ପାଇଖାନା ଥାଇ ମଧ୍ୟ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି, ଯାହାଫଳରେ ଗୁରୁତର ଭାବେ ପ୍ରଭାବିତ ହେଉଛି ଜଳ ଓ ମୃତ୍ତିକା। ତେଣୁ ସ୍ୱଚ୍ଛତା କେବଳ ବନ୍ୟା ପରବର୍ତ୍ତୀ ସମୟର କଥା ନୁହେଁ, ଏଥିପ୍ରତି ଆମେ ସବୁଦିନ ସଚେତନ ରହିବା ଆବଶ୍ୟକ।

0: ଶୁଣୁଥିଲେ ଆଲୋଚନା ବନ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ ପ୍ରଧାନ ବିଚାରପତିଙ୍କ ବ୍ୟତିରେକ 37କୁ ବୃଦ୍ଧି ପାଇବ। ଗତ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ 37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି

ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ସରକାରଙ୍କ ଶିଳ୍ପାନୁକୂଳ ନୀତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ। ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ୍, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସଂଶୋଧିତ ପାଠ୍ୟ ପୁସ୍ତକକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱଷ୍ଟୀକରଣ ରଖାଯାଇଛି। ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସଂଶୋଧନ ଜାରି ରହିଛି। ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସ୍ୱଷ୍ଟ କରାଯାଇଛି। ରାଷ୍ଟ୍ରପତି ଭବନ ପରିସରରେ ଅମୃତ ଉଦ୍ୟାନକୁ ଜନସାଧାରଣଙ୍କ ଲାଗି ଆସନ୍ତା 16 ତାରିଖରୁ ଖୋଲାଯିବ। ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ପୂର୍ବାହ୍ନ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଉଦ୍ୟାନ ବୁଲି ଦେଖିବାର ସୁଯୋଗ ପାଇବେ। ତେବେ ପ୍ରତି ସୋମବାର ଉଦ୍ୟାନର ରକ୍ଷଣାବେକ୍ଷଣ କାର୍ଯ୍ୟ ଥିବାରୁ ଏହା ବନ୍ଦ ରହିବ। ଅମୃତ ଉଦ୍ୟାନ ବୁଲି ଦେଖିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଙ୍କର ପ୍ରତିନିଧି ଦଳ ଆଜି ସମ୍ବଲପୁରର ମା' ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଏହାର ସ୍ଥିତି ନିରୀକ୍ଷଣ କରିଛନ୍ତି। ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଫାଟକ ଉପରେ ପାଣି ଗଳୁଥିବା ସେମାନେ ଅନୁଧ୍ୟାନ କରିଛନ୍ତି। ଗତ 29 ତାରିଖରେ ସମ୍ବଲପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗକୁ ଏ ସମ୍ପର୍କରେ ଚିଠି ଲେଖିବା ପରେ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ୱରେ ଚାରିଜଣିଆ ଟିମ୍ ମନ୍ଦିର ସ୍ଥିତି ଯାଞ୍ଚ କରିଛନ୍ତି। ରାଜ୍ୟରେ 2036 ମସିହା ସୁଦ୍ଧା 11 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରର୍ସ ଆସୋସିଏସନ୍ ଆଇଇଇଏମ୍ଏ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍ ଭାବେ ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତଗତିରେ ଆଗେଇ ନେଉଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ରାଜ୍ୟରେ ଆଧୁନିକ ସ୍ମାର୍ଟ ଗ୍ରିଡ୍, ଡିଜିଟାଲ ସବ୍ଷ୍ଟେସନ୍ ଏବଂ ଏଆଇ ସକ୍ଷମ ବ୍ୟବସ୍ଥା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ 10 ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟର ଉନ୍ନତ ଭିତ୍ତିଭୂମି ଓ ନିବେଶ ଅନୁକୂଳ ନୀତି ପାଇଁ ଓଡ଼ିଶା ଶିଳ୍ପ ଏବଂ ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ପାଲଟିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଓଡ଼ିଶାରେ ଉତ୍ପାଦନ, ନବ ଉନ୍ମେଷ ଓ ନିବେଶ କରିବାକୁ ଶିଳ୍ପପତି ଓ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ 60%ରୁ ଅଧିକ ବୃଷ୍ଟିପାତ ଯୋଗୁଁ ରାଜ୍ୟର 22 ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସର୍କିଟ୍ ହାଉସ୍ଠାରେ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଛି। ତେବେ ଜଳସମ୍ପଦ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗ ଯୋଗୁଁ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିଛି। ମହାନଦୀର ବନ୍ୟାଜଳ ଦ୍ୱାରା ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲାର 5ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ 345 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ 1,20,00,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ମଧ୍ୟ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ 80ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଭୁବନେଶ୍ୱରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବୈଠକରେ ଅଧ୍ୟକ୍ଷତା କରି ସ୍ୱାଧୀନତା ଦିବସ ପାଳନର ସମସ୍ତ କାର୍ଯ୍ୟସୂଚୀ ଉପରେ ବିବରଣୀ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ନୟାଗଡ଼ ଜିଲ୍ଲାରେ ବିଚାରାଧୀନ ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ସହ ଶୀଘ୍ର ଅଭିଯୋଗପ୍ରଦ ଦାଖଲ ଉପରେ ନୟାଗଡ଼ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ରହିଥିବା ଏ ସଂକ୍ରାନ୍ତ ବିଭିନ୍ନ ମାମଲାର ତଦନ୍ତର ଅଗ୍ରଗତି, ବର୍ତ୍ତମାନର ସ୍ଥିତି ଓ ଉପୁଜିଥିବା ସମସ୍ୟା ସମ୍ପର୍କରେ ଏସ୍ପି ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଶିକ୍ଷା, ଶିଶୁ ବିକାଶ, ଜୀବିକା ଓ ଜନସେବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଜିଲ୍ଲାପାଳ ଗ୍ରାମାଞ୍ଚଳରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ଲୋକଙ୍କୁ ମିଳୁଥିବା ସେବାର ମାନ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି 12 ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏଇଆର୍ଓଙ୍କୁ ନିଯୁକ୍ତ କରାଯାଇଛି। 40,500 ନୋଟିସ୍ ମଧ୍ୟରୁ 38,821 ନୋଟିସ୍ ସଫଳତାର ସହ ବିତରଣ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର 1,480 ଦାବି ଓ ଆପତ୍ତିର ଶୁଣାଣି ଶେଷ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଷ୍ଠରୋଗର ଚିହ୍ନଟ ଓ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅଭିଯାନ ଆସନ୍ତା 17-25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା କଲ୍ୟାଣ ବିଭାଗ ସହଯୋଗରେ ଆସନ୍ତା 10-17 ତାରିଖ ପର୍ଯ୍ୟନ୍ତ ଜାତୀୟ କୃମିନାଶକ ଅଭିଯାନ ପାଳନ କରାଯିବ। ଏଥିରେ 1-19 ବର୍ଷ ବୟସର ଶିଶୁ ଓ କିଶୋର କିଶୋରୀ ଏବଂ 20-24 ବର୍ଷ ବୟସର ପ୍ରତ୍ୟେକଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଯୌନ ନିର୍ଯାତନା ନିବାରଣ ଆଇନ ପୋଷ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ସମ୍ପର୍କିତ 37 ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାଧିକରଣର କର୍ମକର୍ତ୍ତା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଗଜପତି ଆଦି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ଅନୁଚ୍ଛେଦ 370 ପ୍ରତ୍ୟାହାର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ନୂତନ ବିକାଶ ଗାଥା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସମ୍ବିଧାନର ଅନୁଚ୍ଛେଦ 370 ଉଚ୍ଛେଦର ଆଜି 7ମ ବାର୍ଷିକୀ ପାଳନ କରାଯାଉଛି। ପୂର୍ବରୁ ଜାମ୍ମୁ ଏବଂ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନେଇ ଲାଗୁ ହୋଇଥିବା ଅନୁଚ୍ଛେଦ 370କୁ 2019 ଅଗଷ୍ଟ 5 ତାରିଖରେ ସଂସଦ ଅଧିବେଶନ କାଳରେ ଉଚ୍ଛେଦ କରାଯାଇଥିଲା। 370 ଅନୁଚ୍ଛେଦ ଲାଗୁ ନେଇ ଜାମ୍ମୁ କାଶ୍ମୀର ଭାରତର ଏକମାତ୍ର ରାଜ୍ୟ ରହିଥିଲା। ଏଥିପାଇଁ ତାକୁ କେତେକ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିଲା। ଜାମ୍ମୁ କାଶ୍ମୀରର ନିଜସ୍ୱ ସମ୍ବିଧାନ ଏବଂ ସ୍ୱତନ୍ତ୍ର ପତାକା ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ସେଠାରେ ସିଧାସଳଖ ଲାଗୁ ହୋଇପାରୁନଥିଲା। ଏପରିକି ସାମାଜିକ ଅସମାନତା ଯୋଗୁଁ ସେଠାରେ ଦଶନ୍ଧି ଦଶନ୍ଧି ଧରି ବସବାସ କରୁଥିବା ବାଲ୍ମୀକି, ଗୋର୍ଖା, ଦଳିତ, ପଶ୍ଚିମ ପାକିସ୍ତାନର କିଛି ଶରଣାର୍ଥୀ ତଥା ଅନ୍ୟାନ୍ୟ କେତେକ ବର୍ଗଙ୍କୁ ସ୍ଥାୟୀ ନାଗରିକତ୍ୱ ଏବଂ ଭୋଟ୍ ଦେବାର ଅଧିକାର ମିଳୁନଥିଲା। ଏଥିସହ ସେଠାକାର ମହିଳା ରାଜ୍ୟ ବାହାରେ ବିବାହ କଲେ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେଉଥିଲେ। ଅସ୍ଥିରତା ଏବଂ ବିଚ୍ଛିନ୍ନତାବାଦୀ ଗତିବିଧି ଯୋଗୁଁ ବହୁ ଧନଜୀବନ ହାନି ହେଉଥିଲା। ଧାରା 35A ଲାଗୁ ହେଉଥିବା ଯୋଗୁଁ ସେଠାରେ ଶିଳ୍ପ ପ୍ରତିଷ୍ଠା, ଜମି କ୍ରୟ ଏବଂ ବେସରକାରୀ ନିବେଶ ସମ୍ଭବ ହୋଇପାରୁନଥିଲା। 2019 ଅଗଷ୍ଟ 5 ତାରିଖରେ ଏହି 2ଟିଯାକ ଧାରାକୁ ସରକାର ରଦ୍ଦ କରିଥିଲେ, ଫଳରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପଦବୀ ପ୍ରତ୍ୟାହାର ହୋଇଥିଲା। ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019 ଅନୁଯାୟୀ ଏହାକୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଏଭଳି 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଗଲା। ଏଭଳି ପଦକ୍ଷେପ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି। ଅନୁଚ୍ଛେଦ 370 ଏବଂ 35A ରଦ୍ଦ ହେବା ପରେ ସେଠାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ଏକ ଭାରତ ଏକ ସମ୍ବିଧାନ ଦୃଷ୍ଟିକୋଣ ଆଧାରରେ ଭାରତୀୟ ସମ୍ବିଧାନ ସମେତ 160ରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ଆଇନ

0: କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ଶିକ୍ଷା, ସୂଚନା ଅଧିକାର, ମହିଳା ସୁରକ୍ଷା, ଶ୍ରମ ଆଇନ ଆଦି ରହିଛି। ସାମାଜିକ ସମାନତା ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ବାଲ୍ମୀକି, ଗୋର୍ଖା ଏବଂ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କୁ ନାଗରିକତ୍ୱ ଏବଂ ସମ୍ପତ୍ତି ଅଧିକାର ମିଳିଛି। ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ତ୍ୱରାନ୍ୱିତ ହୋଇଛି। ପଞ୍ଚାୟତ, ପୌରପାଳିକା ଏବଂ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହେବା ସହ ଜନପ୍ରତିନିଧି କ୍ଷମତାପ୍ରାପ୍ତ ହୋଇଛନ୍ତି। ମୌଳିକ ଭିତ୍ତିଭୂମି, ଯୋଗାଯୋଗ, ଶିଳ୍ପ ଏବଂ ଅର୍ଥନୈତିକ ନିବେଶ, ପର୍ଯ୍ୟଟନ ଓ ସଂସ୍କୃତି, ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ସହ ଅଧିକ ସଶକ୍ତ ହୋଇପାରିଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ନୂତନ ସୁଡ଼ଙ୍ଗ, ବାଇପାସ୍ ଏବଂ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ମାଧ୍ୟମରେ ଉନ୍ନତ କରାଯାଇପାରିଛି। କାଶ୍ମୀର ଉପତ୍ୟକାକୁ ଜାତୀୟ ରେଳ ନେଟୱାର୍କ ସହ ସଂଯୋଗ କରାଯାଇଛି। ଚେନାବ ଏବଂ ଅଞ୍ଜିଖାଦ ରେଳ ସେତୁ ସମେତ ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗୀକରଣ କାର୍ଯ୍ୟ ଶେଷ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିଛି। ଜେଡ୍ ମୋର୍ ସୁଡ଼ଙ୍ଗ ସୋନମାର୍ଗକୁ ସବୁଦିନିଆ ସଂଯୋଗ ସୁନିଶ୍ଚିତ କରିଥିବାବେଳେ ଜୋଜିଲା ସୁଡ଼ଙ୍ଗ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଫଳରେ ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ଲେହ ରାଜପଥରେ ବର୍ଷସାରା ସଂଯୋଗୀକରଣ ସୁନିଶ୍ଚିତ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିକାଶ ଘଟିଛି। 2024ରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା 2,35,00,000 ଅତିକ୍ରମ କରିଥିଲା। ସେଥିରେ 65,000ରୁ ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସରକାରୀ ତଥ୍ୟ ଅନୁଯାୟୀ 2019 ପରଠାରୁ ସେଠାରେ 18,000 କୋଟି ଟଙ୍କାର ନିବେଶ ହୋଇଛି। 2,200ରୁ ଅଧିକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠିତ ହୋଇଥିବାବେଳେ 26 ନୂତନ ଶିଳ୍ପ ଇଷ୍ଟେଟ୍ ବିକଶିତ ହୋଇଛି। 41,000ରୁ ଅଧିକ ସରକାରୀ ଚାକିରି ଯୋଗାଇ ଦିଆଯାଇଥିବା ବେଳେ ପ୍ରାୟ 9,81,000 ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 2019 ପରଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ 83% ହ୍ରାସ ପାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିନଟି ଭାରତୀୟ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଚଳିତ ବର୍ଷ ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ମାଧ୍ୟମରେ ଡକ୍ଟର ମୁଖାର୍ଜୀଙ୍କ ଦୃଷ୍ଟିକୋଣ ପୂର୍ଣ୍ଣତା ପାଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ ଇତିହାସରେ ନୂତନ ନୂତନ ପଥରେ ଅଗ୍ରସର ହେଉଛନ୍ତି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

ଥିବା ଯାହାର ଗୋଟେ ଅଲଗା ସମ୍ବିଧାନ ରହିଥିଲା। ଇଟା ଗୋଟେ ସ୍ଥାୟୀ ବ୍ୟବସ୍ଥା ଥିଲା ଯେନ୍ଟା ରାଜ୍ୟକେ ଖାସ ସ୍ୱାୟତ୍ତ ଶାସନ କ୍ଷମତା ଦେଉଥିବାର ଅନୁଚ୍ଛେଦ 370 ହଟବା ଋତୁରୁ ସବୁ କେନ୍ଦ୍ରୀୟ ଆଇନ ଆଉ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସେ ଇଲାକାନ ପୁଞ୍ଜି ନିବେଶକେ ଆକର୍ଷିତ କରିବାର ସହିତ ସେଠାରେ ବିକାଶର ସମ୍ଭାବନାକେ ବଢ଼େଇଛି। ଜମ୍ମୁ କାଶ୍ମୀରର 100% ରେଲ ବିଦ୍ୟୁତିକରଣ ସଫଳତାର ସହିତ ପୁରା ହୋଇଛି, ଯେନ୍ଥି ରାଜ୍ୟ ସ୍ୱଚ୍ଛ ପରିବେଶ ଅନୁକୂଳ ଆଉ ଦ୍ରୁତ ରେଲ ନେଟୱାର୍କ ବନାବାରଟା ସମ୍ଭବ ହୋଇପାରିଛି, ଯେନ୍ଟା ଯାତ୍ରୀ ସୁବିଧା ଆଉ ସଂଯୋଗକେ ଅଧିକା ବରକସ କରିଛି। ଏହି ସମୟ ଭିତରେ 9 ଲକ୍ଷରୁ ଅଧିକା ଲୋକ ଆତ୍ମନିର୍ଭର ହୋଇପାରିଛନ୍। ଚେନାବ ରେଲ ସେତୁ କାଶ୍ମୀର ଉପତ୍ୟକାକେ ଭାରତୀୟ ରେଲ ନେଟୱାର୍କ ସାଙ୍ଗେ ଯୋଡ଼ବାରଟା ଗୋଟିଏ ଐତିହାସିକ ସଫଳତା ହିସାବରେ ଜଣାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଗୋଟିଏ ପ୍ରତିନିଧି ଦଳ ଆଜି ସମ୍ବଲପୁର ଜିଲ୍ଲା ଗସ୍ତି ଆସିକରି ସମଲେଇ ମନ୍ଦିର ପରିଦର୍ଶନ କରିଛନ୍। ମନ୍ଦିର ମୁଖଶାଳା ଆଗାଡ଼େ ଥିବା ଗେଟ୍ ଉପରେ ପାଏନ୍ ଗଲୁଥିବାର ଘଟଣା ଅନୁସନ୍ଧାନ କରିବାର ସହିତ ତାର ଦେଖରେଖ ମରାମତି ଆଉ ତଦନ୍ତ ଲାଗି ଏହି ଦଳ ପରିଦର୍ଶନ କରିଛନ୍। ଏଥିଲାଗି ଗଲା 29 ତାରିଖ ସମ୍ବଲପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗକେ ଚିଠି ଲେଖିକରି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ଯନ୍ତ୍ରୀଙ୍କ ନେତୃତ୍ୱଥି ଚାରିଜଣିଆ ଦଳ ଆସିକରି ନିରୀକ୍ଷଣ କରୁଛନ୍। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିବେଶ କମିଟି ବୈଠକ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ବୈଠକଟି ବିମାନ ଚଳାଚଳ ସୁରକ୍ଷା, ପକ୍ଷୀ ଆଉ ବନ୍ୟଜନ୍ତୁ ପରିଚାଳନା ଆଉ ଖରାଦିନେ ୱାଇଲ୍ଡ ଫାୟାର ବିପଦ ମୁକାବିଲା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପକ୍ଷୀ ଧକ୍କାକେ ରୋକବାର ଲାଗି ବିମାନବନ୍ଦରନ ଆଧୁନିକ ଏକାଉଷ୍ଟିକ ଡିଭାଇସ୍ ବ୍ୟବହାର କରାଯାଉଥିବାର ସୂଚନା ଦିଆଯାଇଛି। ବିମାନବନ୍ଦରନ ନିୟମିତ ଘାସ ସଫା, ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରସ୍ତୁତ ରଖବାରକେ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରନ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିଶାମୁକ୍ତ ସମାଜ ଗଠନ ଆଉ ବିକଶିତ ଭାରତ ନିର୍ମାଣଥି ଜୁଆନ ବର୍ଗଙ୍କର ଭୂମିକା ଆଉ ସଂକଳ୍ପର ଗୁରୁତ୍ୱ ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ନିଶାମୁକ୍ତ ସଚେତନତା ସଭା ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାକେ ନିଶାମୁକ୍ତ କରିବାର ଲାଗି ସାମୁହିକ ଚେଷ୍ଟା କରିବାରକେ ଆହ୍ୱାନ ଜଣାଇଥିଲେ। ଆଇବା 17-31 ତାରିଖ ତକ ହେବାରକେ ଥିବାର କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଲାଗି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଅଭିଯାନର ମୂଳ ଉଦ୍ଦେଶ୍ୟ ଆଉ କୁଷ୍ଠରୋଗକେ କେନ୍ତା ପ୍ରାରମ୍ଭିକ କ୍ଷେପେ ଚିହ୍ନଟ କରାଯାଇପାରବା ସେ ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତାମାନେ ତଦାରଖ କରିବେ ବୋଲି ବୈଠକରୁ ସୂଚନା ମିଳିଛି। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଆନ୍ଧ୍ର ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ଆଇବା 6 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବାକାଲି ସକାଳ ତକ ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ସହିତ 13 ଜିଲ୍ଲାନ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଲଭଣ୍ଡାରର ଆଜି ସଞ୍ଜର 6 ବଜେ ତକ 8 ଗେଟ୍ ଦେଇକରି ପାଏନ୍ ଛଡ଼ାଯାଉଛି। ଶେଷ ମୁଖିଆ ଖବର ଫେର ଘାଏ ସଂଶୋଧନ ଆଜି ପାରିଥିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧନ ବିଧେୟକ 2026। ଓଡ଼ିଶା ଗସ୍ତ ଶେଷ କରିକରି ନୂଆଦିଲ୍ଲୀ ଫିରିଲେ ରାଷ୍ଟ୍ରପତି। ଭୁବନେଶ୍ୱର ଆଜିଠାନୁ ମୂଲ ହେଇଛେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ବୈଠକ। ଆଉର୍ ସ୍ୱଚ୍ଛ ଶକ୍ତି ଆଉ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଶକ୍ତି ପ୍ରଗତିର ଇଞ୍ଜିନ ଭାବେ ଉଭା ହେଇଛେ କହିଲେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 6.7% ହେବ ବୋଲି ଆର୍ବିଆଇର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା। ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33 ପ୍ରଧାନ ବିଚାରପତିଙ୍କ ବ୍ୟତିରେକେ 37 ହେବ। ଚଳିତ ବର୍ଷ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା 33-37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ।
3: Honorable Deputy Chairman Sir, with your kind permission, I rise to move that the bill further to amend the Supreme Court Number of Judges Amendment Act 1956 as passed by Lok Sabha be taken into consideration.
2: ଲୋକସଭାରେ ଆଜି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ଗୃହୀତ ହେବା ପରେ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ମୁଲତବୀ ପରେ ଅପରାହ୍ନ 2 ଲୋକସଭାର ଅଧିବେଶନ ବସିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ବ୍ୟାଙ୍କର୍ସମାନଙ୍କ ପାଇଁ ସମସ୍ତ ଆଇନ ପୁସ୍ତକ ମାଧ୍ୟମରେ ଉଲ୍ଲେଖ ରହିବ, ଯାହାକି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ କାରବାର ଦିଗରେ ସହାୟକ ହେବ। ସାମ୍ପ୍ରତିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଅତ୍ୟାଧୁନିକ ଆଇନ ବ୍ୟବସ୍ଥା ସମ୍ପର୍କରେ ବ୍ୟାଙ୍କର୍ସମାନଙ୍କୁ ଅବଗତ କରିବା ଏହି ବିଲ୍ର ଲକ୍ଷ୍ୟ ରହିଛି। ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ୍ କିମ୍ବା ଡିଜିଟାଲ୍ ରେକର୍ଡର ବ୍ୟବସ୍ଥା ରହିବ। ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ସତ୍ତ୍ୱେ କୌଣସି ଆଲୋଚନା ବିନା ଏହି ବିଧେୟକ ପାସ୍ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କାରଣରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ସଂସଦର ସୁପରିଚାଳନା ପାଇଁ ସହଯୋଗ କରିବାକୁ ସେ ବିରୋଧୀ ଦଳ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ବିଜିନେସ୍ ପରାମର୍ଶଦାତା କମିଟି ଦ୍ୱାରା ସମୟ ଆବଣ୍ଟିତ ହୋଇଥିଲେ ସୁଦ୍ଧା ବିରୋଧୀ ସଦସ୍ୟମାନେ ସହଯୋଗ କରୁନଥିବାରୁ ଶ୍ରୀ ରିଜିଜୁ ଦୁଃଖ ପ୍ରକାଶ କରିଥିଲେ। ଲୋକସଭାରେ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ, ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ପରିସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍ପତି ଗୃହକୁ

0: ଆମେରିକାର କେତେକ ସାମଗ୍ରୀ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏଥିମଧ୍ୟରେ ଡ୍ରୋନ୍ ରପ୍ତାନୀ ଏବଂ ଆମେରିକାର 6 କମ୍ପାନୀ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚୀନ୍ ଡ୍ରୋନ୍ ଆମଦାନୀ ଉପରେ ଆମେରିକା ନିଷେଧାଦେଶ ଲାଗୁ କରିବା ଉପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେଳଏସ୍ଟି ଚୀନ୍ କମ୍ପାନୀ ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ କଟକଣା ପ୍ରତ୍ୟାହାର କରିବା ଏବଂ ନୂତନ ପ୍ରତିବନ୍ଧକ ଲାଗୁ ନ କରିବା ଲାଗି ମନ୍ତ୍ରଣାଳୟ କହିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆସନ୍ତା ସେପ୍ଟେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଯିବା ସମ୍ଭାବନା ରହିଥିବାରୁ ଏହି ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଗାଙ୍ଗେୟ ସମତଳ ଅଞ୍ଚଳ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୋଆରେ ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବିହାର, ଛତିଶଗଡ଼, କର୍ଣ୍ଣାଟକ ଉପକୂଳ, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 6.7% ହେବ ବୋଲି ଆର୍ବିଆଇର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦୁଝର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ବର୍ଷା ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ବିଶ୍ୱର ସର୍ବୋଚ୍ଚ ନନ୍ଦିଘୋଷ ରଥକୁ ଟାଣି ମାଉସୀମା ମନ୍ଦିରକୁ ନେଇଥିଲେ। ବାହୁଡ଼ା ଯାତ୍ରାରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ଦେଓଙ୍କ ଛେରା ପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ସମଗ୍ର ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି,
3: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମର ଆୟୋଜିତ ହେଉଛି, ସେ ପାଇଁ ଆମର ଜିଲ୍ଲା ପ୍ରଶାସନ ଦ୍ୱାରା ସବୁ ପଦକ୍ଷେପ ନିଆଯାଇଛି, ସବୁ ଆରେଞ୍ଜମେଣ୍ଟ କରାଯାଇଛି, ସବୁ ସମ୍ବେଦନଶୀଳ ଜାଗାରେ ପୋଲିସର ଡିପ୍ଲୟମେଣ୍ଟ ହୋଇଛି, ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ହୋଇଛି, ତଥା ଟ୍ରାଫିକ୍ ଆରେଞ୍ଜମେଣ୍ଟ ବି ଆକର୍ଡିଂଲି କରାଯାଇଛି, ଯେଉଁ ତରଫରୁ ବେଶୀ ଆମର ଫୁଟଫଲ୍ ହେବ ସେଇ ତରଫରୁ ଆମର ପାର୍କିଂ ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ଆରେଞ୍ଜମେଣ୍ଟ ଅଛି, ଇନକ୍ଲୁଡିଂ ପୋଲିସ ଆଣ୍ଡ ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍। ଆମର କେନ୍ଦୁଝରର ଯେଉଁ ୟୁନିକନେସ୍ ଥାଏ, ଆମର ତିନି ଠାକୁର ଗୋଟିଏ ରଥରେ ଏକା ସାଙ୍ଗେ ବିଜେ କରିଥାନ୍ତି ଏବଂ ଆମର ଯେଉଁ ଏଠି ସ୍ଥାନୀୟ ଜନଜାତି ଦ୍ୱାରା ସଂଗୃହିତ ଶିଆଳି ଲତାର ବ୍ୟବହାର କରାଯାଏ ରଥ ଟାଣା ପାଇଁ, ସେମିତି ଆମେ ସେଇ ପରମ୍ପରା ସେଇ ଟ୍ରେଡିସନ୍କୁ ଆମେ ଆଜି ବି ଏମିତି ଫଲୋ କରୁଛୁ। ଏଣ୍ଡ ଆମେ ଆଶା କରୁଛୁ କି ଏବେ ଭଲ ପାଗ ଅଛି, ଅଲଦୋ ଆମର IMD ଫୋରକାଷ୍ଟ ହିସାବରେ ଆମେ ପ୍ରସ୍ତୁତ ଅଛୁ, ସେମିତି ଆରେଞ୍ଜମେଣ୍ଟ କରାଯାଇଛି, ବଟ୍ ଆମେ ଆଶା କରୁଛୁ ସବୁ ରଥଟଣା ଆମର ଶାନ୍ତି ଶୃଙ୍ଖଳାର ଯେମିତି ଗତ ବର୍ଷ ହେଇଥିଲା ସେମିତି ହିଁ ଏହି ବର୍ଷ ବି ସବୁ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହେବ।
2: ଜିଲ୍ଲା ପରିଷଦର 10ମ ଅଧିବେଶନରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ଜଳସେଚନ ପ୍ରକଳ୍ପ, ରାସ୍ତା ଓ ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଡାଇଲିସିସ୍ ସୁବିଧା, ଶିକ୍ଷା ଏବଂ ଜନଜାତି ଅଞ୍ଚଳରେ ବହୁଭାଷୀ ଶିକ୍ଷା ବ୍ୟବସ୍ଥାର ଅଗ୍ରଗତି ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ କେନ୍ଦୁଝରର 7 ବ୍ଲକର ବିକାଶ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଶିଶୁ ପୋଷଣ, ଅଙ୍ଗନୱାଡ଼ି ସୁବିଧା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା ସହ ପ୍ରତିଯୋଗିତାମୂଳକ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ରରେ କେନ୍ଦୁଝର ଆଉ ଏକ ସଫଳତା

0: ହାସଲ କରିଛି। ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳା ଧାନ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳା ଧାନ ଓ ଜାସ୍ମିନ୍ ଧାନ ୟୁରୋପ ରପ୍ତାନୀ ପାଇଁ ପଠାଯାଇଛି। ଏହାଦ୍ୱାରା ଚାଷୀମାନେ ପାରମ୍ପରିକ ବଜାର ତୁଳନାରେ ଅଧିକ ମୂଲ୍ୟ ପାଇବେ ବୋଲି ଆଶା କରାଯାଉଛି। ଜିଲ୍ଲା ଜଳ ଓ ପରିମଳ କମିଟି ବୈଠକରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ଘରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦୁଝରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ 2026ରୁ 2029 ପର୍ଯ୍ୟନ୍ତ ରଣନୀତିକ କାର୍ଯ୍ୟ ଖସଡ଼ା ଉନ୍ମୋଚନ କରାଯାଇଛି। ସଚେତନତା, କିଶୋରୀଙ୍କ ଦକ୍ଷତା ବିକାଶ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷଣ ଶିକ୍ଷା ଉପରେ ଜୋର୍ ଦିଆଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କେନ୍ଦୁଝର ଗସ୍ତ କରିଥିଲେ। ଯୋଗ୍ୟ ନୂଆ ଭୋଟରଙ୍କ ନାମ ସାମିଲ, ତ୍ରୁଟି ସଂଶୋଧନ ଏବଂ ଭୁଲମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ରାଜ୍ୟ ସରକାରଙ୍କ ପ୍ରଭାରୀ ସଚିବ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା, ପାନୀୟ ଜଳ, ଶିକ୍ଷା, ପୋଷଣ, ଆବାସ ଓ ଜନଜାତି ବିକାଶ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏହି ବିଜ୍ଞାପନ ପରେ।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ୍ ଗଈ ହେ।
3: ଦେଶ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ମାନେ କରିପାର୍ମା
1: ହଇ ଯେ ବାବୁରି ଦେଖନୁ ବର୍ଷା ମାସେ ବୋଲତୋ ଚାରିଆଡ଼େ ପାନ୍
0: ହଁ
1: ବାକି ଯେନ୍ ପିଇବାର୍ ଖାଇବାର୍ ପାନ୍ ବୋଲୁ ତାକେ ଟିକେ ଆମେ ସତର୍କ ହେଇକରି ବ୍ୟବହାର କରବାକେ ପଡ଼ବା।
0: ହଁ ଇଟା ଠିକ୍ କଥା କହିଲୁ ଦାଦା।
1: ହଇ ଦେଖନୁ କାଁ ହେସି ବୋଇଲି ଆମେ ତ ନଦୀର ପାନ୍ ଫୁନି ବ୍ୟବହାର କରସୁଁ, ହେଁ ଚୁଆର ପାନ୍ ଫୁନି ବ୍ୟବହାର କରସୁଁ, ଇ ଚୁଆ ନେ ବୋଲୁ ପାନ୍ ମନେ ବାହାର ଆସିକରି ମିଶି ହେଁ ଆରୁ ଇ ନଦୀ ନାଲେ ବୋଲୁ ବର୍ଷା ହେବାର ସତୁଁ ଏନର୍ ତେନର୍ ପାନ୍ ଫୁନି ଆସିକରି ନଦୀ ନାଲ୍ଟି ମିଶି
0: ପାନ୍ ଫୁନି କାଦୋ ହଉଛେ
1: କାଦୋ ଫୁନି ହଉଛେ ଆରୁ ଦେଖନୁ ରୋଗ ଜୀବାଣୁ ଫୁନି ବୋଲୁ ଏନ୍ତା ଦିନେ ବୋଲୁ ବନେ କରି ହେସି। ଦେଖ ତ ସରକାର କେତେ ପାଇଖାନା ମାନେ କେତେନି କେତେ ଘର ଘରକେ ବନେଇ ଦେଲେ, ବାକି ଲୋକମାନଙ୍କର ଫୁନି ତ ଅଭ୍ୟାସଗତ ଗୋଟେ ଅଛେ ନା। ହେଁ ଘରେ ଯେତେ ପାଇଖାନା ଥିଲେ ବୋଲୁ କାଁ କରବୁ, ସେମାନେ ଭଟାକେ ଆକା ଶୌଚ ହେବା ଲାଗି ଯାଉଛନ୍।
0: ଇଟା ତ ଯେତେ କଲେ ଲୋକ ନି
1: ମାନୁଛନ୍, ପାଇଖାନା ବ୍ୟବହାର କରବୁ ବୋଲେ ସିନା ହେବା। ସେ ପାଇଖାନାକେ ବୋଲୁ କୁଇଲା ରଖବାର ଲାଗି କାଠ ରଖବାର ଲାଗି ଯେନ୍ ଜିନିଷ ଦରକାର ନେଇ ହଉଛେ ବୋଲୁ ସେ ପାଇଖାନା ତି ଚେପେ ଦଉଛନ୍, ଆରୁ ନିଜେ ବୋଲୁ ଗୋଡ଼ୁ ଧରିକିରି ବୋଲ ତ ବାହାରକେ ଶୌଚ ହେବା ଲାଗି ଯାଉଛନ୍। ହେଁ ସବେ ହେନ୍ତା ନେଇ କରବାର ବୋଲ କେ ବଡ଼ ଭାଗ ହେନ୍ତା କରୁଛନ୍ ବୋଲିକରି ମୁଇଁ ତୋତେ କହୁଛେ।
0: କିଛି ଲୋକ ଅଛନ୍
1: ତ ବୋଲ ତ ଏନ୍ତା ବର୍ଷା ଦିନେ ତୁ ଯଦି ବାହାରେ ଶୌଚ ହେବୁ ଆରୁ ସେ ମଇଲା ଯାଇକରି ପାନ୍ଥି ଯଦି ମିଶବା ବୋଇଲେ ବାବୁ, ଆର୍ ସେ ପାନ୍କେ ଯଦି ବ୍ୟବହାର କରବୁ ବୋଇଲେ ତୋକେ ତ ରୋଗ ବାତ ହେବା ନା।
0: ହଏ ଦାଦା, ହେଟା ତ ଠିକ କଥା କହିଲୁ। ଆର୍ ଦେଖ ଦାଦା, ତୁଇ ଯେନ୍ ପ୍ରକାର କଥା କହିଲୁ ଯେନ୍ ଇ ପିଇବା ପାନ୍ ର କଥା, କେନ୍ତା କରି ଆମେ ପାନ୍ କେ ସଫା ସୁତରା କରି କରି ପିଇ ପାର୍ମା, ହେତାର ବ୍ୟବସ୍ଥା କରବାର ଅଛି,
1: ବାଧ୍ୟ ନେ କରବାର କଥା।
0: ପିଇବାର ଆଗରୁ ଟିକେ ପାନ୍ କେ ଫୁଟେଇ କରି ଯଦି ପିଉଛୁ ବୋଲେ ଆର୍ ବନେ
1: ତେନ୍କେ। ଆର୍ ଗୁଟେ କଥା, ପାନ୍ ପିଇବ ଛାନି ପଇସା ନବ ଗନି, ଫୁଟେଇ ଦେଲୁ ବୋଲେ ଜୀବାଣୁ ମାନେ ମଲେ ତେନ୍କେ। ପାନ୍ଥି ଯଦି ଆର୍ କାଁ କାଁଟା ମିଶାମିଶି ହେଇଛି ବୋଲେ ବନେ କରି ତାକେ ଯଦି ଛାନି ଛୁନା ଦେବୁ ବୋଲେ ରେ ବାବୁ, ଜୀବାଣୁ ମୁକ୍ତ ହେଲା ଆରୁ ବନେ କରି ସଫା ପାନ୍ ଫୁନି ତୁଇ ବ୍ୟବହାର କରିପାରବୁ।
0: ହଁ ହେଟା ଠିକ୍ କଥା ଦାଦା, ବିଶୁଦ୍ଧ ପାଣି ପିଇବାର କଥା ଆର୍ ଦି ଗାଗରକେ ବନେ ରଖବାର କଥା।
1: କାଁ ବୋଲୁଛୁ କହ,
0: କାଁ ଆର ବୋଲବି ଦାଦା, ତୁଇ ତ କଥା ହେଲେ ତ କଥା ବେରେକ ନି ମାରବାର ନା ବୋଲନୁ।
1: ହେନ୍ତା ବୋଲୁଛୁ
0: ଟିକେ ଦେଖ, ପାଗ ବି କେନ୍ତା ଶୀତଲା ଶୀତଲା କରିଛି, ଟିକେ ଶିଳ୍ପୀ ଦାଦା ମାନକେ ଅନୁରୋଧ କରି କିନା ଗାନା ବାଜନା ଟିକେ ଶୁନମା କେ
1: ବୋଲୁଛେ। ତୁ ଗୋଟେ ବଡ଼ କଥା ଗୋଟେ କହିଲୁ, ଆମର ମଧୁରାମ ଗୋପାଳ ଦଦା ବଲ ଶିଳ୍ପୀ ଦଦା ତାଙ୍କ ଦଲ ବଲ ହେ ଦେଖେଟିଲେ ନା ତ ଭାରତର ଜନସଂଖ୍ୟା କେନ୍ତା କରି କମ୍ବା, ହେଁ ବୋଲିକରି ତାଙ୍କର ଗାନା ମାଧ୍ୟମଟି ବୋଲନୁ, ହେଁ ମନୋରଞ୍ଜନ କରବେ ବୋଲୁଛନ୍।
0: ତୁ ବନେ କଥା ବୋଲନୁ, ଗୀତ ସାଙ୍ଗେ ସାଙ୍ଗେ ଶିଖବାର ଜିନିଷ ପୁଣି ମିଳିବ
1: ମିଳିବ।
0: ତ ଶୁଣୁ ହେନ୍ତା ଦଦା,
1: ଶୁଣୁ ଶୁଣୁ ଭାରତର।

0: ଥିବ, ଆଉ ସେଠି ଜଳ ନିଷ୍କାସନର ସୁବନ୍ଦୋବସ୍ତ ଥିବ। ସବୁଠୁ ମୁଖ୍ୟ ଜିନିଷ ହେଉଛି, ଯଦି ଯଦି ଗୋଟେ ଫସଲ ଆମେ ଚାଷ କରୁଛେ ତା ମୂଳରେ ଯଦି ଜଳ ଜମିକି ରହିଲା ତାହେଲେ ସେଇଟା ଫସଲ ପାଇଁ କ୍ଷତିକାରକ। ତେଣୁ ଜଳ ନିଷ୍କାସନର ସୁବନ୍ଦୋବସ୍ତ ନିହାତି ଦରକାର। ଏତଦ୍ ବ୍ୟତୀତ ଆମେ ଆଉ ଗୋଟେ ଜିନିଷ ଦେଖୁଛେ, ଯେଉଁଟା ଆମେ ଆମର ବୈଜ୍ଞାନିକ ଭାଷାରେ କହୁଛୁ ଯେ ପିଏଚ୍ ବା ମାଟିର ଅମ୍ଳୀୟ ଆଉ କ୍ଷାରୀୟତା ଗୁଣତା ଯେଉଁଟା ରହୁଛି ସେଇଟା ସାଧାରଣତଃ ଆପଣଙ୍କର 6 ରୁ 6.8 ହେବା ଦରକାର ଏଇ ଭେଣ୍ଡି ଚାଷ ପାଇଁ।
1: ଆଚ୍ଛା, ତେଣିକି ଆଜ୍ଞା ଜମି ଯଦି ଆମେ ବନେ କରି ପ୍ରସ୍ତୁତି ନେଇ କର୍ମା ଭେଣ୍ଡି ଚାଷ ଲାଗି, ବୋଇଲେ ଯେନ୍ତା ଜଳବାୟୁ ଥିଲେ ଫୁନି ଆର୍ ଯେନ୍ତା ବଢ଼ିଆ ଜମି ଥିଲେ ବି ତାର କିଛି ଲାଭ ନେଇ ଦିଏ। ତ ଆଜ୍ଞା, ଭେଣ୍ଡି ଚାଷ କରବା ଲାଗି କେନ୍ତା କରି ଆମେ ଜମିକେ ପ୍ରସ୍ତୁତି କର୍ମା ସେ ବିଷୟଟି ଦୁଇପଦ କହିଦିଅନ୍ତୁ।
0: ଦେଖନ୍ତୁ, ଭେଣ୍ଡି ଚାଷ ପାଇଁ ପ୍ରଥମେ ଆମେ ଜମିକୁ ଖରାଟିଆ ଚାଷ ଦେବା। ଖରାଟିଆ ଚାଷ କ'ଣ ନା, ଖରାଟିଆ ଚାଷ ଦେଲେ ମାଟିରେ ଯେଉଁ ଆମର ଅନାବନା ଘାସ ରହିଥାଏ, ବିଭିନ୍ନ ପ୍ରକାରର କୀଟପତଙ୍ଗର ଅବଶିଷ୍ଟ ଯେଉଁ ଜିନିଷ ରହିଯାଇଥାଏ ସେସବୁ ଜିନିଷ ନଷ୍ଟ ହୋଇଯାଏ। ସେସବୁ ନଷ୍ଟ ହୋଇକି କ'ଣ କରେ, ଆମର ଯେଉଁ ଗୁଡ଼ାକ ଆମକୁ ଯେଉଁ ଫସଲକୁ ସୁହାଇଲା ଭଳିଆ ଯେଉଁ ଅଣୁଜୀବମାନେ ଅଛନ୍ତି ସେମାନଙ୍କର ଉତ୍ତମ ଭାବରେ ବୃଦ୍ଧି ଘଟିଥାଏ। ତେଣୁ ଭେଣ୍ଡି ଚାଷ କରିବା ପାଇଁ ଆମେ ସାଧାରଣତଃ ଖରାଟିଆ ଚାଷ ଦେଇଥିବା, କିନ୍ତୁ ଯେଉଁ ସମୟରେ ଆମେ ଚାଷ କରିବା ସେ ସମୟରେ 3 ରୁ 4 ଥର ଜମିକୁ ଭଲ ଭାବରେ ହଳ କରି 20 ରୁ 25 ସେଣ୍ଟିମିଟର ପର୍ଯ୍ୟନ୍ତ ମାଟିକୁ ପୁରା ଗୁଣ୍ଡ କରିଦେବା। ଗୁଣ୍ଡ କରିଦେଲେ କ'ଣ ହେବ ନା, ସେଥିରେ ଥିବା ସେଇ ସବୁ ଅନାବନା ଘାସ କିମ୍ବା ଯେଉଁ ରୋଗ ପୋକର ଜିନିଷ ସବୁ ନଷ୍ଟ ହୋଇଯାଇଥିବ ଏବଂ ମାଟି ଆମକୁ ଭଲ ଭାବରେ ମଞ୍ଜି ଗଜା ହେବା ପାଇଁ ସାହାଯ୍ୟ କରିବ।
1: ସବୁ ମୂଲ୍ୟ ରହିଲେ ଆଜ୍ଞା ବିହନ,
0: ଆଜ୍ଞା ଆଜ୍ଞା,
1: ବନେ ବିହନ ଟିକେ ଯଦି ନେଇ ହେବା ବୋଲେ ଗଛ ଫୁଣି ଆଜ୍ଞା ବନେ କରି ନେଇ ପଡ଼େ,
0: ଆଜ୍ଞା,
1: ଆରୁ ଗଛ ବନେ କରି ନେଇ ବଢ଼ବା ବୋଲେ ଜାଣିବାର କଥା ଆଜ୍ଞା ଫଲ ଫୁଣି ବନେ କରି ନେଇ ଧରେ। ତ ସେଥିର୍ ଲାଗି ଆଜ୍ଞା ଆମେ କେନ୍ତା କିସମର ବିହନ ଆମର ଇ ଯେନ୍ ଭେଣ୍ଡି ଚାଷ ନେ ବ୍ୟବହାର କର୍ମା ସେ ବିଷୟଟି ଦୁଇପଦ କହିଦିଅନ୍ତୁ।
0: ପ୍ରତ୍ୟେକ ଚାଷରେ ବିହନ ବିଶୋଧନ ନିହାତି ଦରକାର। ତେବେ ବିହନ ବିଶୋଧନ ପାଇଁ ଆମେ ଭେଣ୍ଡି ଚାଷରେ ବିହନ ବିଶୋଧନ ପାଇଁ ଆମେ କ'ଣ କରିଥାଉ, ସାଧାରଣତଃ 1 କିଲୋଗ୍ରାମ ବିହନ ପ୍ରତି ଆମେ 2 ଗ୍ରାମ ବାଭିଷ୍ଟିନ୍ ନେଇ ତାକୁ ଭଲ ଭାବରେ ଗୋଳେଇ ଦେଇଥାଉ। ଆଉ ବାଭିଷ୍ଟିନ୍ ଦ୍ୱାରା ତାକୁ ବିଶୋଧନ କରିଦେଲେ କ'ଣ ହୁଏ ନା, ବିଶୋଧନ ଦ୍ୱାରା ଯେଉଁ ମଞ୍ଜି ଗଜା ହୋଇଥାଏ ଆଉ ଗଜା ହୋଇକି ଗଛ ହୋଇଥାଏ ସେହି ସମୟରେ ସେହି ଗଛକୁ ସିଏ ଝାଉଁଳା ରୋଗରୁ ରକ୍ଷା କରିଥାଏ। ଏତେ ଗଲା ଆପଣଙ୍କର ବିହନ ବିଶୋଧନ କଥା। ମଞ୍ଜି କେମିତି ଲଗେଇବା, ତେବେ ମଞ୍ଜି ଲଗେଇବା ସମୟରେ ଆମେ ସାଧାରଣତଃ କ'ଣ କରିଥାଉ ନା, ମୁଖ୍ୟ ଜମିକୁ ବିଭିନ୍ନ ପ୍ରକାରର ଛୋଟ ଛୋଟ କିଆରୀରେ ଆମେ ପରିବର୍ତ୍ତନ କରିଥାଉ, ଆଉ ସେ କିଆରୀରେ ସିଆର ପ୍ରଣାଳୀ କରି ଆମେ ବିଭିନ୍ନ ପ୍ରକାରର ସିଆରେ କରି ସିଆରରେ ମଞ୍ଜିକୁ ବୁଣିଥାଉ। କିନ୍ତୁ ଗୋଟେ ଚାଷୀ ଏକଥା ଏଠି ଚାଷୀମାନଙ୍କୁ ମୁଁ କହିବାକୁ ଚାହିଁବି, ଭେଣ୍ଡି ମଞ୍ଜି ବୁଣିବା ସମୟରେ ସବୁ ସମୟରେ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ। ଜମିରେ ଉତ୍ତମ ମାତ୍ରାରେ ଆପଣଙ୍କର ଯେଉଁଟା ଆର୍ଦ୍ରତା ରହିବା ଦ୍ୱାରା ସେଟା ମଞ୍ଜିକୁ ଗଜା ହେବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ ଏବଂ ପରେ ପରେ ମଞ୍ଜି ବୁଣନ୍ତୁ। ତେବେ ପ୍ରତ୍ୟେକ ଜାଗାରେ ଆମେ ସାଧାରଣତଃ 1 ରୁ 2 ଲକ୍ଷ ମଞ୍ଜି ଦେଇଥାଉ। ଯଦି ଧରନ୍ତୁ ଗୋଟେ ଜାଗାରେ ମଞ୍ଜି ଗଜା ହେଲା ନାହିଁ, କୌଣସି କାରଣରୁ ମଞ୍ଜିଟି ଫେଲ୍ ମାରୁଛି, ତାହେଲେ ପରବର୍ତ୍ତୀ ସମୟରେ ଆମେ ତାକୁ ପୁଣି ଅନ୍ୟ ମଞ୍ଜି ଦ୍ୱାରା ପୁଣି ସେଇ ସ୍ଥାନକୁ ପୂରଣ କରିପାରିବା। ଏବଂ ଏହିପରି ହିସାବରେ ଆମେ ଯଦି ଚାଷ କରିବା ତାହେଲେ ଆମେ ଗୋଟେ ହେକ୍ଟରରେ ସାଧାରଣତଃ 50,000 ରୁ 70,000 ଗଛ ପ୍ରସ୍ତୁତ କରିପାରିବା। ଆ ପର ଜିନିଷଟା ଯେଉଁଟା ହେଲା ଯେ ଆମର ଗଛକୁ ଗଛ ଆଉ ଧାଡ଼ିକୁ ଧାଡ଼ି କେତେ ବ୍ୟବଧାନ ରହିବ। ଦେଖନ୍ତୁ, ଆମେ ଯଦି ବର୍ଷାଦିନିଆ ଭେଣ୍ଡି ଚାଷ କରୁଛେ ତାହେଲେ ଶାଖାଯୁକ୍ତ କିସମ ପାଇଁ ଆମେ ସାଧାରଣତଃ 60 ରୁ 45 ସେଣ୍ଟିମିଟର କିମ୍ବା 60 ରୁ 30 ସେଣ୍ଟିମିଟର ଆମେ ବ୍ୟବଧାନ ଦେଉଛେ। ଆଉ ଯେଉଁଟା ଶାଖା ବିହୀନ ଗଛ ହେଉଛି, ଶାଖା ବିହୀନ ଗଛ ପାଇଁ ଆମେ ସାଧାରଣତଃ 45 ସେଣ୍ଟିମିଟର ରୁ 30 ସେଣ୍ଟିମିଟର ବ୍ୟବଧାନରେ ଗଛକୁ ଲଗାଉଛେ। ସେହିପରି ଯଦି ଖରା ଋତୁରେ ଦେଖିବା ବା ଗ୍ରୀଷ୍ମ ଋତୁରେ ଦେଖିବା, ଆମେ ଶାଖାଯୁକ୍ତ କିସମ ପାଇଁ 45 ସେଣ୍ଟିମିଟର ରୁ 30 ସେଣ୍ଟିମିଟର ବ୍ୟବଧାନ ଦେଉଛେ। ଉନ୍ନତ କିସମର ବିହନ ପାଇଁ ଆମେ 30 ସେଣ୍ଟିମିଟର ରୁ 15 ସେଣ୍ଟିମିଟର ବ୍ୟବଧାନ ଦେଉଛେ।
1: ତ ଆଜ୍ଞା, ଆପଣ ତ ଜାଣିଛନ୍ ଆଜିକାଲି ଯେନ୍ ଚାଷ କଲେ ବି
0: ଆଜ୍ଞା
1: ଆମେ ଖତ ସାର ଯଦି ଆମେ ପ୍ରୟୋଗ ନେଇ କର୍ମା ବୋଲେ ମନେ କରି ଚାଷ ନେଇ ହେବାର। ତ ଆଜ୍ଞା, ଭେଣ୍ଡି ଚାଷ ଲାଗି କେନ୍ତା ରକମର ଖତ ଆର୍ ସାରକେ ପରିଚାଳନା କର୍ମା ସେ ବିଷୟଟି ଦୁଇପଦ କହିଦିଅନ୍ତୁ।
0: ଦେଖନ୍ତୁ ଆଜ୍ଞା, ଭେଣ୍ଡି ଚାଷ ପାଇଁ ଖତ ସାର ପରିଚାଳନା ଏକଦମ ମାନେ ନିହାତି ଜାଣିବା ଜରୁରୀ ଆମର। ତେବେ ଯେତେବେଳେ ଆମେ ଖତ ସାର ପରିଚାଳନା ବୋଲି କହୁଛେ, ଆମକୁ ପ୍ରଥମେ ଭାବିବାକୁ ହେବ ଯେ ଆମେ ସଠିକ୍ ସାରର ପ୍ରୟୋଗ କରୁଛେ, ସଠିକ୍ ମାତ୍ରାରେ ପ୍ରୟୋଗ କରୁଛେ, ସଠିକ୍ ସମୟରେ ପ୍ରୟୋଗ କରୁଛେ ଏବଂ ସଠିକ୍ ପ୍ରଣାଳୀରେ ପ୍ରୟୋଗ କରୁଛେ। ତେବେ ଏଠି ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଯେ ସମନ୍ୱିତ ଖତ ସାର ପରିଚାଳନା ଭେଣ୍ଡି ଚାଷ ପାଇଁ ବହୁତ ପରିମାଣରେ ଲାଭଦାୟକ। ତେବେ ସମନ୍ୱିତ ପରିଚାଳନା କ'ଣ ନା, ଆମେ ସେଇଥିରେ କିଛି ପରିମାଣରେ ଜୈବିକ ସାର ଦେବା ଆଉ କିଛି ପରିମାଣରେ ରାସାୟନିକ ସାର ଦେବା। ତେବେ ଜୈବିକ ସାର ହିସାବରେ ଆମେ କ'ଣ ଦେବା ନା, 5 ଟନ୍ ହେକ୍ଟର ପ୍ରତି 5 ଟନ୍ ଶୁଖିଲା ଗୋବର ଖତ, ସମ୍ପୂର୍ଣ୍ଣ ଶୁଖିଲା ଗୋବର ଖତ, ତାକୁ ଆମେ ଜମି ପ୍ରସ୍ତୁତି ସମୟରେ ତାକୁ ପ୍ରୟୋଗ କରିବା। ଆଉ ଯେଉଁଟା ରହିଲା ଆମର ରାସାୟନିକ ସାର, ରାସାୟନିକ ସାରରେ ଆମେ 125 କେଜି, 75 କେଜି ଏବଂ 60 କେଜି ହିସାବରେ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସର ପ୍ରୟୋଗ କରିବା। ତେବେ ଏଠି ଯେଉଁ ଏଇ କହିଲି ଆପଣଙ୍କୁ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ, ଏଥିରେ ଆମେ ମଞ୍ଜି ଲଗେଇବା ସମୟରେ ଆମେ ସାଧାରଣତଃ କ'ଣ କରିଥା ନା, ଯବକ୍ଷାରଜାନର ଅଧା ମାତ୍ରାରେ ପ୍ରୟୋଗ କରିବା ଏବଂ ଅନ୍ୟ ଅବଶିଷ୍ଟ ସାର ଗୁଡ଼ିକର ସମ୍ପୂର୍ଣ୍ଣ ପୂର୍ଣ୍ଣ ମାତ୍ରାରେ ପ୍ରୟୋଗ କରିଥାଉ। ତେବେ ଏଇ ଯେଉଁ ଯବକ୍ଷାରଜାନ ରହିଗଲା, ସେଇ ଯବକ୍ଷାରଜାନର ଅବଶିଷ୍ଟ ମାତ୍ରା ଯେଉଁଟା ରହିଗଲା ସେଇଟା ମଞ୍ଜି ଲଗେଇବାର 30 ଦିନ ପରେ ଏବଂ 60 ଦିନ

0: ପ୍ରୟୋଗ କରିଥାଉ ସାଧାରଣତଃ।
1: ତ ଆଜ୍ଞା, ଏବେ ତ ଆପଣ ଆମକେ ବୁଝାଉଛନ୍ତି ଯେ ଏ ଭେଣ୍ଡି ଚାଷକେ ଆମେ ଖରାଦିନେ ବି କରିପାରମା ଆର୍ ବର୍ଷା ଦିନେ ବି କରିପାରମା।
0: ଆଜ୍ଞା ଆଜ୍ଞା।
1: ତ ଖରାଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ଆରୁ ବର୍ଷା ଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ସେ ବିଷୟରେ ବି ଆମର ଚାଷୀ ଦଦା ମା ଭଣ ବି ଜାଣିବାକେ ଆଗ୍ରହ ପ୍ରକାଶ କରୁଥିବେ।
0: ଆଜ୍ଞା ଆଜ୍ଞା। ଆଜ୍ଞା ଦେଖନ୍ତୁ, ଟିକେ ଆଗରୁ ମୁଁ ଆପଣଙ୍କୁ କହିଲି ଯେ ଯେତେବେଳେ ଆମେ ମଞ୍ଜି ବୁଣୁଛେ, ମଞ୍ଜି ବୁଣିବା ଆଗରୁ ଆମେ ଜମିକୁ ଜଳସେଚନ ଦେବା। କାରଣ କ'ଣ ନା, ବେଳେବେଳେ ହୁଏ ଏମିତି ଚାଷୀମାନେ ଆମର ମଞ୍ଜି ଲଗାଇ ଦିଅନ୍ତି ଏବଂ ତାପରେ ଜଳସେଚନ ଦେବି କହିକି ବିଳମ୍ବ କରିଦିଅନ୍ତି, ସେ ସମୟରେ ମଞ୍ଜି ଗଜା ହେବାର ସମ୍ଭାବନା ବହୁତ କମିଯାଇଥାଏ। ତେଣୁ ପ୍ରଥମଟି ହେଉଛି ଯେ ଆମେ ମଞ୍ଜି ଲଗାଇବା ପୂର୍ବରୁ ଜମିକୁ ଜଳସେଚନ ଦେବା, ଏବଂ ତାପରେ କ'ଣ ହେଉଛି ନା, ସାଧାରଣତଃ ବର୍ଷାଦିନିଆ ଭେଣ୍ଡି ଚାଷ ଯଦି ଆମେ ଦେଖିବା ତାହେଲେ ବର୍ଷାର ପରିମାଣକୁ ଅନୁଧ୍ୟାନ କରି ଯଦି ବର୍ଷାର ମାତ୍ରା କମ୍ ଅଛି ତାହେଲେ ଆମେ ଜଳସେଚନ ଦେବା, ଯଦି ବର୍ଷାର ମାତ୍ରା ଉପଯୁକ୍ତ ମାତ୍ରାରେ ଅଛି ତାହେଲେ ଆମେ ଜଳସେଚନ ଦେବା ଆବଶ୍ୟକତା ନାହିଁ। କିନ୍ତୁ ଗ୍ରୀଷ୍ମ ଋତୁରେ ଯଦି ଆମେ ଭେଣ୍ଡି ଚାଷ କରୁଛେ ତାହେଲେ ସେହି ସମୟରେ ଗଛର କେତେ ଗୁଡ଼ିଏ ଆବଶ୍ୟକ ସ୍ଥିତି ଅଛି, ଯେ ଆବଶ୍ୟକ ସମୟ ଅଛି ଯେଉଁ ସମୟରେ ଗଛକୁ ନିହାତି ଭାବେ ଜଳସେଚନ ଦରକାର ଆବଶ୍ୟକ। ତେଣୁ ସେହି ସମୟ ଗୁଡ଼ିକ ହେଲା କ'ଣ ନା, ଗଛରେ ଯେତେବେଳେ ଫୁଲ ଧରିଥାଏ କିମ୍ବା ଗଛରେ ଯେତେବେଳେ ଫଳ ଧରିଥାଏ, ଏହିସବୁ ସମୟରେ ଜଳସେଚନ ନିହାତି ଦରକାର। ଯଦି ଫୁଲ ଧରିବା ସମୟରେ କିମ୍ବା ଫଳ ଧରିବା ସମୟରେ ଆମେ ଯଦି ଜଳସେଚନ ଉପଯୁକ୍ତ ମାତ୍ରାରେ ନ ଦେଉଛେ ତାହେଲେ ଗଛରେ ଆବଶ୍ୟକ ପରିମାଣର ଜଳୀୟ ଅଂଶ କମିଯାଇଥାଏ ଏବଂ ଏହା ଗଛରେ ଫୁଲ ଝଡ଼ିବା ଏବଂ ଫଳ ଝଡ଼ିବା ପରି ବିଭିନ୍ନ ପ୍ରକାର ସମସ୍ୟାକୁ ସୃଷ୍ଟି କରିଥାଏ। ତେଣୁ ଗଛରେ ଫୁଲ ଧରିବା ସମୟରେ ଏବଂ ଫଳ ଧରିବା ସମୟରେ ଆମେ ନିହାତି ମାତ୍ରାରେ ଆମେ ଜଳସେଚନ ଦେବା ଆବଶ୍ୟକ।
1: ତ ଯା ହଉ ଆଜ୍ଞା, ଆପଣ ତ ବତାଲେ ଏବେ କେନ୍ତା ହିସାବରେ ଆମେ ଜଲ ପରିଚାଳନା କରବାର କଥା ବୋଲିକରି।
0: ଆଜ୍ଞା।
1: ତ ଆଜ୍ଞା, ଜଲ ପରିଚାଳନା ତ କରିଦେମୁ, ବାକି ଭେଣ୍ଡି ଚାଷ ଥି ଆଜ୍ଞା ଘାସ ବି ତ ଉଠସି ଆଜ୍ଞା, ଅନାବୁନା ଘାସ।
0: ବଢ଼ିଆ ପ୍ରଶ୍ନଟା ଆଜ୍ଞା ପଚାରିଲେ। ଦେଖନ୍ତୁ, ଭେଣ୍ଡି ଚାଷରେ ଘାସ ନିୟନ୍ତ୍ରଣଟା ନିହାତି ଦରକାର। ତେବେ ଭେଣ୍ଡି ଲଗାଇବାର ଦିନେ ଦୁଇ ଦିନ ପରେ ଆମକୁ ଗୋଟେ ପେଣ୍ଡିମିଥାଲିନ୍ ବା ଷ୍ଟମ୍ପ ହିସାବ ଷ୍ଟମ୍ପ ନାମରେ ଗୋଟେ ଆସୁଛି ଆମର ଘାସମରା ଔଷଧ ବା ତୃଣନାଶକ ଔଷଧ, ତାକୁ ଆମେ ପ୍ରତି ଲିଟର ପ୍ରତି 5 ମିଲିଲିଟର ହିସାବରେ ପ୍ରୟୋଗ କଲେ ଆମର ସାଧାରଣତଃ ଭେଣ୍ଡି ଚାଷରେ ଘାସର ପରିମାଣ କମ୍ ହୋଇଯାଏ।
1: ତ ଆଜ୍ଞା, ଏବେ ତ ଆପଣ ବତାଲେ ବୈଜ୍ଞାନିକ ପ୍ରଣାଳୀଥି କେନ୍ତା କରି ଆମେ ଭେଣ୍ଡି ଚାଷ କରବାର କଥା ବୋଲିକରି। ଧରନ୍ ଆପଣ ଯେନ୍ତା କହିଲା ହେଇପାର୍ସିନେ ଆମର ଚାଷୀ ଦଦା ମା ଭଉଣୀମାନେ ଭେଣ୍ଡି ଚାଷ କରବେ।
0: ଆଜ୍ଞା।
1: ଆଚ୍ଛା, ଚାଷ କରବେ ବୋଲେ ତ ଆଜ୍ଞା ସବୁର ମୂଲ୍ୟ ତ ରହିଲେ ଆଜ୍ଞା ପଇସା ପତ୍ରର କଥା। ବନେ କରି ଦୁଇ ପଇସା ଯଦି ନେଇ ମିଲ୍ବା ବୋଲେ କାଁ କରି କିଏ ଭେଣ୍ଡି ଚାଷ କରିଯିବା? ତ ଆମର ଯେନ୍ ଶ୍ରୋତା ବନ୍ଧୁ ଅଛନ୍ ଏବେ ସେମାନେ ଜାଣିବାକେ ନିହାତି ଚାହୁଁଥିବେ ଯେ ଭେଣ୍ଡି ଚାଷ କଲେ ଏକର ପ୍ରତି କେତେ ଖର୍ଚ୍ଚା ହେବା, ଆରୁ କେତ୍କି ଆମର ଚାଷୀ ଦଦା ମା ଭଉଣୀମାନେ କେତ୍କି ଲାଭ ପାଇବେ? ତ ଆଜ୍ଞା ହେ ପଦେ କହିଦେତେ ବୋଲେ ବନେ ହେତା।
0: ଦେଖନ୍ତୁ, ଭେଣ୍ଡି ଚାଷ କଲେ ଆମେ କ'ଣ ହୁଏ, ଆମ ସାଧାରଣତଃ ଭେଣ୍ଡି ମଞ୍ଜି ଲଗାଇବାର 40ରୁ 50 ଦିନ ପରେ ଭେଣ୍ଡି ଅମଳକ୍ଷମ ହୁଏ। ତେବେ ବର୍ଷା ଋତୁରେ ଯଦି ଭେଣ୍ଡି ଚାଷ କରୁଛେ ଆମେ ତାହେଲେ ଆମେ ହେକ୍ଟର ପ୍ରତି 11ରୁ 12 ଟନ୍ ହିସାବରେ ଭେଣ୍ଡି ଆମେ ଅମଳ କରିପାରୁଛେ। କିନୁ ଯଦି ଗ୍ରୀଷ୍ମ ଋତୁରେ ଆମେ ଚାଷ କରୁଛେ ତାହେଲେ 7ରୁ 8 ଟନ୍ ହିସାବରେ ଆମେ ଅମଳ କରିପାରୁଛେ। କିନ୍ତୁ ଯଦି ଶଙ୍କର କିସମ ହେଇଥାଏ, ଆମର ଯେଉଁଟା ହାଇବ୍ରିଡ୍ ଭେରାଇଟି ହେଇଥିବ, ତାହେଲେ ସେଇଟା ହେକ୍ଟର ପ୍ରତି ଆମକୁ 15ରୁ 18 ଟନ୍ ପର୍ଯ୍ୟନ୍ତ ଭେଣ୍ଡି ଅମଳ ପ୍ରଦାନ କରିପାରିବ। ତେଣୁ ଏଇଭଳି ପାଗରେ ଯଦି ଆମର ଚାଷୀ ଭାଇମାନେ ଏଇ ଛୋଟ ଛୋଟ ଉପଦେଶକୁ ଯଦି ଗ୍ରହଣ କରିବେ, ଯଦି ଛୋଟ ଛୋଟ ପଦ୍ଧତିକୁ ମାନିକି ଚଳିବେ, ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ମୁଁ ଭାବୁଛି ଏଇ ପରିମାଣରେ ଆମର ଭେଣ୍ଡି ଅମଳ କରିପାରିବେ ଏବଂ ଯାହା ଆମର ବଜାରର ଦର ସେହି ବଜାର ଦରରେ ସେମାନେ ତାଙ୍କର ଭେଣ୍ଡିକୁ ବିକ୍ରି କରି ଉପଯୁକ୍ତ ମାତ୍ରାରେ ତାଙ୍କର ଆର୍ଥିକ ବ୍ୟବସାୟ ବା ଆର୍ଥିକ ଯେଉଁଟା ତାଙ୍କର ଲାଭ ପାଇବା କଥା ସେମାନେ ଲାଭବାନ ହୋଇପାରିବେ।
1: ତ ଯା ହଉ ସାହୁ ଆଜ୍ଞା, ବୈଜ୍ଞାନିକ ପଦ୍ଧତିରେ କେନ୍ତା କରି ଭେଣ୍ଡି ଚାଷ କରିବେ ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ। ଆଶା କର୍ମା ଆମର ଆଲୋଚନାକେ ଆମର ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ଆର୍ ସେମାନେ ଆପଣ ଯେନ୍ତା ହିସାବରେ ଚାଷ କରିବା ଲାଗି ଯେନ୍ ସବୁ ଜ୍ଞାନ ଦେଲେ ସେ ଜ୍ଞାନ କୌଶଳ ଲଗାଇକରି ସେମାନେ ଭେଣ୍ଡି ଚାଷ କରିବେ ଆର୍ ବନେକର ଦୁଇ ପଇସା ପାଇବେ। ତ ଆପଣ ଆମର ବୈଠକନେ ଆସିକରି ଏଇ ଆଲୋଚନାରେ ଭାଗ ନେଇଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଆପଣଙ୍କୁ ମଧ୍ୟ ମୋର ଧନ୍ୟବାଦ, ନମସ୍କାର।
1: ଶୁଣିଲୁ?
2: ହଁ ଦାଦା, ଶୁଣିଲି। ତୁ ଯେନ୍ତା କହୁଥିଲୁ ଚାଷ ବାସ ସମ୍ବନ୍ଧୀୟ କଥା, ଆଜ୍ଞା ତ ପୁରା ଯେନ୍ ହିସାବେ କହିଦେଲେ କଥା, ଇଏ ବୁଆ ମୁଇଁ ତ ପଏଣ୍ଟ କେ ପଏଣ୍ଟ ଆର୍ ଗଏଣ୍ଟ କେ ଗଏଣ୍ଟ ବାନ୍ଧିକିରି ରଖିଛେ। ଆରୁ
1: ଦେଖ ରେ ବାବୁ, ତୁ ଯେନ୍ତା ପଏଣ୍ଟ କେ ପଏଣ୍ଟ ଆର୍ ଗଏଣ୍ଟ କେ ଗଏଣ୍ଟ ବାନ୍ଧିକରି ରଖିଛୁ, ହେନ୍ତା ଆମର ଚାଷୀ ଦଦା ମନେ ଫୁଣି ଯଦି ପଏଣ୍ଟ କେ ପଏଣ୍ଟ ଆର୍ ଗଏଣ୍ଟ କେ ଗଏଣ୍ଟ ବାନ୍ଧିକ ରଖ୍ବେ ଆର୍ ତାକେ କାମ୍ନେ ଯଦି ଲଗାବେ ବୋଇଲେ ଏକା ଆମର ଇ କାର୍ଯ୍ୟକ୍ରମ ସଫଲ ହେବା
2: ହେବା ହେବା। ଯେ ଦଦା, ମୁଇଁ କାଁ ବୋଲୁଥିଲି କି
1: କାଁ ବୋଲୁଥିଲୁ କ,
2: ଏ ଯେନ୍ ସଫଲ ହେବା ବୋଇଲୁ ଯେ ହେନ୍ତା
1: ସଫଲ ଚାଷୀ ଦେ ଦେଖୁଛ ମନେ ସୋର କରାଲୁ ବୋଲ ତ ହେ ଦେ ଆମର ଚାଷୀ ଗୁଟେ ଅଛନେ ଦେ, ମୁଇଁ କଥାବାର୍ତ୍ତା ହେସି, ତୁଇ ଫୁଣି ଶୁନ।
2: ଶୁନୁ
1: ତ ଚାଷୀ ଦାଦା ଆପଣଙ୍କର ପରିଚୟ ଟିକେ

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ହଁ ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସର୍ବୋତ୍କୃତ ସୃଷ୍ଟି ମଣିଷ ଆଜି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ। ମଣିଷ କେଉଁ ଆଡ଼କୁ ମୁହଁ କରୁଛି, କେଉଁ ଆଡ଼କୁ ପଛ କରୁଛି, ନିଜେ ବି ବୁଝିପାରୁନାହିଁ। ତାର କାରଣ ସେ ଖୋଜିବା ଉଚିତ। କିନ୍ତୁ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରିବା, ଅନ୍ୟକୁ ଈର୍ଷା କରିବା ନାହିଁ, ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମୋତେ ସାହାଯ୍ୟ କରିବା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ସଂସଦସ୍ୱାମୀ ଘ୍ୟାରି ଲେଖରେ ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ କେତୋଟି କଳାହାଣ୍ଡିଆ ଗୀତ ପରିବେଷଣ କରିଛନ୍ତି ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ କଳାହାଣ୍ଡିଆ ଗୀତ, ପରିବେଷଣ କଲେ ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ, ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ରିଲିକରି ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ବଗିଚା କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ମଜରୁ, ସୁର ସଂଯୋଜନା ଗୁଲାମ ମହମ୍ମଦ। କଥାଚିତ୍ର ବଗିଚା।

ଧୀରେ ନେଇଛୁ ମୁଗଲି ଆଜମ କଥା ଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା ସକିଲ ବଦାୟୁନି, ସୁରେଶ ଯୋଜନା ନୌସାଦ।

କାର୍ଯ୍ୟକ୍ରମରେ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତ ରଚନା ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ସରଗମ।

ଶୁଣିଛନ୍ତି ଗୀତଟି ନାନ୍ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ମନୋହର ଉଦାସ ଓ ମହମ୍ମଦ ଅଜିଜ। ଗୀତ ରଚନା ଆନନ୍ଦ ବକ୍ସି, ସ୍ୱରସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କଥାଚିତ୍ର ନାମ

ଶୁଣିଛନ୍ତି ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଏକ ଦୁଜେ କେ ଲିଏ ଏହି କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସ୍ୱରଚନ୍ଦ ଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ଅନୁପ ଚଲୋଟା।

କାର୍ଯ୍ୟକ୍ରମରେ ଏଥର କର୍ମା କଥା ଚିତ୍ରରୁ ନେଇଛୁ ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି, ମହମ୍ମଦ ଅଜିଜ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସୁର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। କଥାଚିତ୍ର କର୍ମା।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଓସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପ୍ରଥମେ ପରିବେଷଣ କରୁଛନ୍ତି ଠୁମରି ମିଶ୍ର ତିଲକ କାମୁଦ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ସରିଫ ଅହମ୍ମଦ ଖାନ, ସାରଙ୍ଗରେ ଲିଆକତ ଅଲି ଖାନ। ଶୁଣିବା ଓସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ଶାସ୍ତ୍ରୀୟ ଗାୟନ।

ଶୁଣୁଛନ୍ତି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ଗୁଲାବ ମୁସ୍ତାଫା ଖାନଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ଦ୍ୱାରା ପରିବେଷଣ କରୁଛନ୍ତି ରାଗ ହଂସଧ୍ୱନି ବିଲମ୍ବିତ ଏକତାଲ।

0: ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ଶାସ୍ତ୍ରୀୟ ଗାୟନ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲିକରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।
1: एफएम गोल्ड चैनल 100.1 मेगाहर्ट्ज पर कुछ ही पलों में

ସଙ୍ଗୀତ ଲହରୀ କବି ସମ୍ରାଟ ଉପେନ୍ଦ୍ର ପାଞ୍ଚକୃତ ମହାକାବ୍ୟ ବୈଦେଶୀ ବିଳାଜର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45, ସକାଳ 9ଟାରେ ଓଡ଼ିଆ କଥାଚିତ୍ରର ଗୀତ, ସକାଳ 9:30 ହିନ୍ଦୀ କଥାଚିତ୍ରର ଗୀତ। ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସକାଳ 10:10। ଏ ଜିଲ୍ଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି ସକାଳ 5:55। ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ର। ଜୟ ହିନ୍ଦ।